ଆକାଶବାଣୀ ବାରିପଦା। ଆଜି ସୋମବାର 1948 ଶତାବ୍ଦୀର ଶ୍ରାବଣ 26 ଦିନ, ତଦନୁଯାୟୀ 2026 ମସିହା ଅଗଷ୍ଟ ମାସର 17 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଚକେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57।

ବୁଦ୍ଧି ବା ସୁଯୋଗ ବଳରେ ନୁହେଁ, ଏକାଗ୍ରତା ଓ ଅଧ୍ୟବସାୟ ବଳରେ ହିଁ ସଫଳତା ହାସଲ ହୁଏ। ମନୁଷ୍ୟ ଯାହା ହାସଲ କରେ ତାହା ଯଦି ସମାଜର କୌଣସି କାମରେ ନ ଲାଗିଲା ତେବେ ତାହାର କୌଣସି ମୂଲ୍ୟ ନାହିଁ।

ଆକାଶବାଣୀ ବାରିପଦା ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ପରବର୍ତ୍ତୀ ଶିଳ୍ପୀ ନମିତା ଅଗ୍ରୱାଲ ଗାଇଛନ୍ତି ଅଲେଖ ବିଶ୍ୱାଳଙ୍କ ରଚନାରୁ।

ଏଥି ସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ଜର୍ଜ ମହାନ୍ତି, ନମିତା ଅଗ୍ରୱାଲ, ଉପେନ୍ଦ୍ର ମିଶ୍ର, ଲିପିକା ନନ୍ଦ, ପିନାକୀ ନାୟକ ଏବଂ ଝୁମ୍କି।

ଏଥି ସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ଜର୍ଜ ମହାନ୍ତି, ନମିତା ଅଗ୍ରୱାଲ, ଉପେନ୍ଦ୍ର ମିଶ୍ର, ଲିପିକା ନନ୍ଦ, ପିନାକୀ ନାୟକ ଏବଂ ଝୁମ୍କି ରଥ। ଗୀତଗୁଡ଼ିକ ଥିଲା ଆଲୋକ କୁମାର ଦାସ, ଅଲେଖ ବିଶ୍ୱାଳ, ଡକ୍ଟର ହୃଷିକେଶ ପଣ୍ଡା, ସନ୍ଥକବି ଭୀମ ଭୋଇ ଏବଂ ପୀତାମ୍ବର ମିଶ୍ରଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

0: ଆକାଶବାଣୀ କଟକ ଶୁଣନ୍ତୁ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ତରୁଣ କାନ୍ତି ରାଉତ
1: ପ୍ରଣାମ ଶ୍ରୋତା ବନ୍ଧୁ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଆମେ ସାଧାରଣତଃ ଦେହର ଯତ୍ନ ନେଇଥାଉ ହାଡ଼ ଭାଙ୍ଗିଗଲେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କଠୁ ଚିକିତ୍ସା କରିନେଉ ମେରୁଦଣ୍ଡରେ ଆଘାତ ଲାଗିଲେ ଫିଜିଓଥେରାପି କରିଥାଉ କି ସ୍ନାୟୁଶଲ୍ୟ ଡାକ୍ତରଙ୍କର ଦ୍ୱାରସ୍ଥ ହେଉ ଆଖି କାନ ନାକ ତଣ୍ଟି ଦାନ୍ତ ପରିପାକ ନଳୀ ହୃଦଯନ୍ତ୍ର ବୃକ୍କ ଯକୃତ ସବୁଠି କିଛି କିଛି ପ୍ରମାଦ ଦେଖାଗଲେ ତୁରନ୍ତ ତାର ଚିକିତ୍ସା କରୁ ତେବେ ପାଦ ଦୁଇଟି ଆମର ଏ ତତ୍ପରତାରୁ ସଦାସର୍ବଦା ବଞ୍ଚିତ ହୋଇଥାଏ ପାଦରେ କଣ୍ଟା ଗଳି ମାଛିଆଖିଆ ନ ହେବା ପର୍ଯ୍ୟନ୍ତ ଆମର ଚେତା ପଶେ ନାହିଁ ଯେଉଁ ପାଦ ଦୁଇଟି ଦେହର ଭାରସାମ୍ୟ ରକ୍ଷା କରିଥାନ୍ତି ଆମକୁ ଚଳପ୍ରଚଳ କରାଇବାରେ ସାହାଯ୍ୟ କରିଥାନ୍ତି ତା ପ୍ରତି ଅବହେଳା ଦେଖିଲେ ବିସ୍ମିତ ହେବାକୁ ପଡ଼େ ପ୍ରତି ପାଦରେ 26 ହାଡ଼ 107 ଲିଗାମେଣ୍ଟ 19 ବିଭିନ୍ନ ଧରଣର ମାଂସପେଶୀ ରହିଥାଏ ପାଦରେ ବହୁ ରକ୍ତନାଳୀ ଏବଂ ସ୍ନାୟୁ ମୂଳ ସବୁ ରହିଥାଏ ତେଣୁ ପ୍ରତିଦିନ ଚାଲିବା ଦ୍ୱାରା ଶରୀର ପ୍ରଫୁଲ୍ଲ ରହେ ଉତ୍ତମ ବ୍ୟାୟାମ ମଧ୍ୟ ହୁଏ କୁହାଯାଏ ଜଣେ ବ୍ୟକ୍ତି ଅନ୍ତତଃ 60 ପର୍ଯ୍ୟନ୍ତ ଯେତେ ବାଟ ପାଦରେ ଚାଲିଥାନ୍ତି ତାହା ପ୍ରାୟ 104,000 କିଲୋମିଟର ଅର୍ଥାତ୍ ବର୍ଷକୁ 1,733 କିଲୋମିଟର ଚାଲିବା ହୁଏ ସେଇଥିପାଇଁ ପାଦ ହିଁ ପ୍ରଗତିର ପ୍ରତୀକ ପିଲାଦିନେ ଆମ ଆଙ୍ଗୁଳି ଧରି ବାପା ମା' ଚାଲିବା ଶିଖେଇଥିଲେ ବୋଲି ସେମାନେ ଆମର ନମସ୍ୟ ଆମେ ତାଙ୍କ ପାଦ ପୂଜା କରୁ ଶିକ୍ଷକ ଆମକୁ ବିଦ୍ୟା ଦାନ କରିଥିବାରୁ ଆମେ ତାଙ୍କର ପାଦ ପୂଜା କରୁ ଗୁରୁଜନମାନଙ୍କର ଆଶୀର୍ବାଦ ନେଲାବେଳେ ତାଙ୍କ ପଦସ୍ପର୍ଶ କରି ଆଶୀର୍ବାଦ ନେବାକୁ ହୋଇଥାଏ ଏପରିକି ବିଭିନ୍ନ ଧର୍ମପୀଠରେ ଦେବାଦେବୀଙ୍କର ପଦଚିହ୍ନରେ ପୂଜା କରାଯାଏ ଓଡ଼ିଶାର ପ୍ରାଚୀନ ଶକ୍ତିପୀଠ ବାଙ୍କୀର ଚର୍ଚିକା ମନ୍ଦିର ପରିସରରେ ଭଗବାନ ପରଶୁରାମଙ୍କ ପଦଚିହ୍ନ ପୂଜା କରିବା ପାଇଁ ବହୁ ଶ୍ରଦ୍ଧାଳୁ ଦୂରଦୂରାନ୍ତରରୁ ଆସିଥାନ୍ତି ଗୟାର ବିଷ୍ଣୁପଦ ମନ୍ଦିରକୁ ପିଣ୍ଡଦାନ କରିବା ପାଇଁ ଅନେକ ଭକ୍ତଙ୍କର ସମାଗମ ହୋଇଥାଏ ଠିକ୍ ସେହିଭଳି ରାଞ୍ଚିର ପାହାଡ଼ି ମନ୍ଦିରର 400 ଉର୍ଦ୍ଧ୍ୱ ପାହାଚ ଟପି ସର୍ବୋଚ୍ଚ ଶିଖରରେ ଶିବଲିଙ୍ଗର ପ୍ରସାଦ ଅର୍ପଣ କରି ଭକ୍ତମାନେ ଶେଷନାଗଙ୍କ ଗୁମ୍ଫାରେ ମହାଦେବଙ୍କ ପଦଚିହ୍ନ ଦର୍ଶନ କରି କୃତାର୍ଥ ହୁଅନ୍ତି ପରିସରରେ ଶିବଙ୍କର ମନ୍ଦିର ମହାକାଳ ମନ୍ଦିର କାଳିମାତାଙ୍କ ମନ୍ଦିର ବିଶ୍ୱନାଥ ମନ୍ଦିର ହନୁମାନ ମନ୍ଦିର ମଧ୍ୟ ରହିଛି କିନ୍ତୁ କୁହାଯାଏ ନାଗରାଜ ମନ୍ଦିର ସର୍ବପ୍ରାଚୀନ ସମୁଦ୍ର ପତ୍ତନରୁ ପ୍ରାୟ 2,140 ଉଚ୍ଚରେ ଅବସ୍ଥିତ ଏହି ପାହାଡ଼ର ମସ୍ତକରେ ଯେଭଳି ଭଗବାନ ଶିବଙ୍କର ପଦଯୁଗଳ ଶୋଭା ପାଉଛି ସେଇଥିପାଇଁ ତ ପାଦ ପଦ୍ମରେ ଭକ୍ତି ଅର୍ପଣ କଲେ କଲ୍ୟାଣ ପ୍ରାପ୍ତ ହୁଏ ପାଦ ପଦ୍ମ ଫୁଲ ପରି ସଦା ସୁନ୍ଦର ତାର ଅବମାନନା କଲେ ବହୁ ଦୁଃଖ କଷ୍ଟ ନିର୍ଯାତନା ଭୋଗିବାକୁ ହୁଏ ସେଇଥିପାଇଁ କୁହାଯାଏ ପଦଯୁଗଳରୁ ହୃଦୟର ଆରମ୍ଭ ପାଦରେ ସ୍ପର୍ଶ ଦେଲେ ହୃଦୟରେ ଅନୁଭୂତ ହୁଏ ଦ୍ୱାପର ଯୁଗରେ ପ୍ରଭାସ ତୀର୍ଥରେ ଯଦୁବଂଶ ଧ୍ୱଂସ ନିଜ ଆଖିରେ ଦେଖି ଶ୍ରୀକୃଷ୍ଣ ଯେତେବେଳେ କ୍ଲାନ୍ତ ହୋଇ ଶିଆଳିଲତାର କୁଞ୍ଜରେ ପାଦ ପ୍ରସାରଣ କରି ଧ୍ୟାନମଗ୍ନ ଥିଲେ ଜରାସବର ସେ ପଦଯୁଗଳକୁ ମୃଗର କର୍ଣ୍ଣ ଭାବି ସ୍ୱର ନିକ୍ଷେପ କଲେ ପାଦର ସ୍ୱର ହୃଦୟରେ ଯେମିତି ବିଦ୍ଧ ହେଲା ଲୀଳାମୟ ଶ୍ରୀକୃଷ୍ଣ ୟଧାମ ପରିତ୍ୟାଗ କଲେ ଦ୍ୱାରକା ସମୁଦ୍ର ଗର୍ଭରେ ଲୀନ ହେବା ପରେ ପାଣ୍ଡବମାନେ ସ୍ୱର୍ଗାରୋହଣ ପାଇଁ ଯେତେବେଳେ ହିମାଳୟ

0: ପାଳୟ ଆରୋହଣ କଲେ। ଅଧା ବାଟରେ ଦ୍ରୌପଦୀଙ୍କର ବିବଶ ପାଦ ଖସିଗଲା ଏବଂ ସେ ପର୍ବତର ନିମ୍ନ ଭାଗରେ ଭୂପତିତ ହେଲେ। ଜରାସନ୍ଧର ବଧ ପାଇଁ ଭଗବାନ ଶ୍ରୀକୃଷ୍ଣ ଗଧକୁ ଚୁପ୍ କରିବା ଉଦ୍ଦେଶ୍ୟରେ ତାର ପାଦ ହିଁ ତ ଧରିଥିଲେ। ଏଣୁ ପାଦ ହିଁ ପୂଜାର ଯୋଗ୍ୟ, ପଦସ୍ପର୍ଶରୁ ପବିତ୍ରତାର ପ୍ରାପ୍ତି ହୁଏ। ଗ୍ରୀକ୍ କିମ୍ବଦନ୍ତୀ କହେ, ଟ୍ରୋଜାନ୍ ଯୁଦ୍ଧର ମହାନ ରଥୀ ବୀର ଆକିଲିଜ୍, ଯାହାଙ୍କ ଉପରେ ଗ୍ରୀକ୍ କବି ହୋମର ମହାକାବ୍ୟ ଇଲିଆଡ୍ ରଚନା କରିଛନ୍ତି, ସେ ଯେତେବେଳେ ଛୋଟ ପିଲା ଥିଲେ ତାଙ୍କ ମା ଥେଟିସ୍ ତାଙ୍କ ଶରୀରକୁ ବଜ୍ର କରିବା ପାଇଁ, ଅଭେଦ୍ୟ କରିବା ପାଇଁ ଟିକ୍ସ ନଦୀରେ ବୁଡ଼େଇ ଦେଇଥିଲେ। ଶରୀର ସିନା ଅଭେଦ୍ୟ କବଚ ହୋଇଗଲା, ଶରୀରର ଯେଉଁ ଗୋଇଠି ଅଂଶକୁ ଆକିଲିଜିଙ୍କର ମା ହାତରେ ଧରିଥିଲେ ସେହି ଅଂଶରେ ପାଣି ନ ଲାଗିବାରୁ ତାହା କୋମଳ ରହିଗଲା ଏବଂ ମହାନ ବୀର ପ୍ୟାରିସ୍ ସେହି ଗୋଇଠିକୁ ତୀରନିକ୍ଷେପ କରିଥିଲେ ଏବଂ ଆକିଲିଜ୍ ନିହତ ହୋଇଥିଲେ। ସେଇଥିପାଇଁ ତ କବି ଜୟଦେବଙ୍କ ରେଖନୀରୁ ଝରି ପଡ଼ିଥିଲା ପାଦକୁ ଅଳଙ୍କୃତ କରିବା ପାଇଁ ଭାବୋଚ୍ଛ୍ୱାସର ଗୀତ, ସ୍ମର ଗରଳ ଖଣ୍ଡନମ୍ ମମ ଶିରସି ମଣ୍ଡନମ୍ ଦେହି ପଦପଲ୍ଲବ ମୁଦାରମ୍। ସେଇଥିପାଇଁ ତ ଭରତ 14 ବର୍ଷ କାଳ ଶ୍ରୀରାମଙ୍କ ପାଦର କଠୋଉକୁ ସିଂହାସନ ଉପରେ ରଖି ରାଜ୍ୟ ଶାସନ କରିଥିଲେ। ପାଦ ହିଁ ପଞ୍ଚୋପଚାର, ତେଣୁ ପାଦ ଗ୍ରହଣ କରିବାରେ କୁଣ୍ଠା କାହିଁକି? ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 129ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ନାଭି ପୁତ୍ରଙ୍କ ଶରୀରରେ ଭଗବାନ ବିଷ୍ଣୁଙ୍କର ବଜ୍ର ଅଙ୍କୁଶାଦି ଚିହ୍ନ ଥିଲା। ସୁନ୍ଦର ଶରୀରରେ ବିପୁଳ ତେଜ ଥିଲା। ନାଭି ତାଙ୍କ ନାମ ରଖିଲେ ଋଷଭଦେବ। ଋଷଭଦେବ ଲୋକଶିକ୍ଷା ପାଇଁ ଗୃହସ୍ଥାଶ୍ରମ ଅବଲମ୍ବନ କରନ୍ତି ଆଉ ଇନ୍ଦ୍ରକନ୍ୟା ଜୟନ୍ତୀକୁ ବିବାହ କରନ୍ତି। ତାଙ୍କର ପୁତ୍ର ସଂଖ୍ୟା 100। ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ। ତାଙ୍କରି ନାମାନୁସାରେ ଅଜନାବଖଣ୍ଡ ହୋଇଛି ଭାରତବର୍ଷ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 138ତମ ଭାଗ। କଣ୍ଠଦାନ କରିଥିଲେ ମହାପାତ୍ର ମିନତୀ ଭଞ୍ଜ, ଶୈଳଭାମା ମହାପାତ୍ର, ମହାପ୍ରସାଦ କର ଏବଂ ଦୁଃଖୀଶ୍ରାମ ତ୍ରିପାଠୀ। ବେତାର ସମ୍ପାଦନା ଡକ୍ଟର ଦାସରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଡେରିରେ ଧାନ ବୁଣା ଯାଇଥିବା ଉଚ୍ଚା ଜମିରେ ବିହନ ବୁଣିବାର 5-25 ଦିନ ପରେ ଘାସମରା ଔଷଧ ଯଥା ଏକର ପ୍ରତି ବିଭୟା 1 ଲିଟର କିମ୍ବା ନୋମିନି ଗୋଲ୍ଡ 80 ମିଲିଲିଟର ସହିତ 60-80 ମିଲିଲିଟରର ଏକ ଟ୍ୟାଙ୍କ ମିଶ୍ରଣକୁ ପ୍ରୟୋଗ କରନ୍ତୁ। ଯେଉଁ ଜମିରେ ଚେରଗଣ୍ଠି, ସୂତ୍ରଜୀବୀ କିମ୍ବା କାଣ୍ଡବିନ୍ଧା ପୋକର ପ୍ରାଦୁର୍ଭାବ ଅଧିକ ରହୁଛି, ସେଠାରେ ଧାନ ବୁଣିବାର 5 ଦିନ ପରେ ପ୍ରତି ବର୍ଗମିଟର ତଳିଘେରା ପିଛା କାର୍ବୋଫ୍ୟୁରାନ ଦାନାଦାର 3 ଗ୍ରାମ, ଫୋରେଟ 1 ଗ୍ରାମ କିମ୍ବା ଡିଆଜିନିନ 1 ଗ୍ରାମ ହିସାବରେ ପ୍ରୟୋଗ କରନ୍ତୁ। ଯେଉଁ ଜମିରେ ଚେରଗଣ୍ଠି, ସୂତ୍ରଜୀବୀ ପ୍ରାଦୁର୍ଭାବ ଅଧିକ ଦେଖାଯାଉଛି, ସେଠାରେ ହେକ୍ଟର ପ୍ରତି 1 କିଲୋଗ୍ରାମ କାର୍ବୋଫ୍ୟୁରାନ 30 EC କିମ୍ବା 1 କିଲୋଗ୍ରାମ ଫେନ୍ସଲ ଫୋତିଅନ ପ୍ରୟୋଗ କରନ୍ତୁ। ଯଦି ତଳିଘେରାରେ ବାକାନି ରୋଗ ଦେଖାଯାଉଛି, ତେବେ ରୋଗିଣା ତଳିକୁ ମୂଳରୁ ଉପାଡ଼ି ଦିଅନ୍ତୁ ଏବଂ ତାପରେ କାର୍ବେଣ୍ଡାଜିମ 12% ସହିତ ମାଙ୍କୋଜେବ 63% WP 1 ଲିଟର ପାଣିରେ 1.5 ଗ୍ରାମ ହିସାବରେ ମିଶାଇ ସିଞ୍ଚନ କରନ୍ତୁ। ଯଦି ତଳିଘେରାରେ ଉଙ୍କୁଣିଆ ପୋକ ଦେଖାଯାଉଛି, ତେବେ ଏକର ପ୍ରତି NSKE ଆଜାଡିରାକ୍ଟିନ 800 ମିଲିଲିଟର କିମ୍ବା ଲାମ୍ବଡ଼ା ସାଇହାଲୋଥ୍ରେନ 5% EC 100 ମିଲିଲିଟର କିମ୍ବା ଥାୟୋମେଥୋକ୍ସାମ 25% WG 40 ଗ୍ରାମ ପ୍ରୟୋଗ କରନ୍ତୁ। ଯଦି ତଳିଘେରାରେ ତଳି ପୋଚା ରୋଗ ଦେଖାଯାଉଛି, ତେବେ ପ୍ରୋପିକୋନାଜୋଲ 1 ମିଲିଲିଟର 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ତଳିଘେରାରେ ମହିଷା ରୋଗର ଲକ୍ଷଣ ଦେଖାଦେଲେ ଟେବୁକୋନାଜୋଲ 85% ସହିତ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ 25% WG 0.4 ଗ୍ରାମ, ଆଇସୋପ୍ରୋଥିଓଲେନ 40 EC 1.5 ମିଲିଲିଟର 1 ଲିଟର ହିସାବରେ ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହାର 7-10 ଦିନ ପରେ ଆଉ ଥରେ ସିଞ୍ଚନ କରନ୍ତୁ। ଏକର ପ୍ରତି 200 ଲିଟର ଦ୍ରବଣ ଏଥିପାଇଁ ଆବଶ୍ୟକ ହୋଇଥାଏ। ତଳିଘେରାରେ ପତ୍ରଚିତା ରୋଗ ଦେଖାଦେଲେ 1 ଲିଟର ପାଣିରେ 1 ମିଲିଲିଟର ପ୍ରୋପିକୋନାଜୋଲ 25% EC କିମ୍ବା ମାଙ୍କୋଜେବ 75 WP କିମ୍ବା 1.5 ଗ୍ରାମ କାର୍ବେଣ୍ଡାଜିମ 64% ସହିତ ମାଙ୍କୋଜେବ 8% 75 WP ଭଲ ଭାବରେ ମିଶାଇ ସିଞ୍ଚନ କରନ୍ତୁ। ଟୁଙ୍ଗୁରୋ ରୋଗର ଲକ୍ଷଣ ଦେଖାଦେଲେ ଏହି ରୋଗର ବାହକ ସବୁଜ ପତ୍ରଡିଆଁ ପୋକକୁ ନିୟନ୍ତ୍ରଣ କରିବା ପାଇଁ 1 ଲିଟର ପାଣିରେ 0.25 ମିଲିଲିଟର ଇମିଡାକ୍ଲୋପ୍ରିଡ 7.8 SL କିମ୍ବା 0.2 ଗ୍ରାମ ଥାୟୋମେଥୋକ୍ସାମ 25 WG ହିସାବରେ ମିଶାଇ ସିଞ୍ଚନ କରନ୍ତୁ। କାଣ୍ଡବିନ୍ଧା ପୋକ ଏବଂ ପତ୍ରମଡ଼ା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ 1 ଏକର ତଳିଘେରା ପିଛା 3 ଫେରୋମୋନ ଯନ୍ତା ରଖନ୍ତୁ। ଯଦି ଗୋଟିଏ ଟ୍ରାପ୍ ପିଛା 4-5 ପୁରୁଷ ପୋକ ଦେଖାଯାଆନ୍ତି, ତେବେ ଏକର ପିଛା 800 ମିଲିଲିଟର ଆଜାଡିରାକ୍ଟିନ 0.15% EC କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ 0.4 GR ସହିତ ସମାନ ପରିମାଣର ବାଲି ମିଶାଇ କିମ୍ବା 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 18.5% AC 200 ଲିଟର ପାଣିରେ କିମ୍ବା 10 କିଲୋଗ୍ରାମ କାଟ୍ରାଫ ହାଇଡ୍ରୋକ୍ଲୋରାଇଡ 4G ପ୍ରୟୋଗ କରନ୍ତୁ। ନଳିପୋକ ଦେଖାଦେଲେ ଏକର ପିଛା 80 ମିଲିଲିଟର ଇଣ୍ଡୋସ୍କା କାର୍ବ 15.8% EC କିମ୍ବା 20 ମିଲିଲିଟର ଫ୍ଲୁବେଣ୍ଡିଆ ମାଇଡ 39.35% AC ପ୍ରୟୋଗ କରନ୍ତୁ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25ରେ ସୂଚନା ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା ସୁଗମ ସଙ୍ଗୀତ ସକାଳ 7:55ରେ ସକାଳ 8:15ରେ ଏବଂ ସକାଳ 8:35ରେ ରହିଛି କାର୍ଯ୍ୟକ୍ରମ ଗୀତାଞ୍ଜଳି। ସକାଳ 8:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ। ଦିନ 12ଟାରେ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ରହିଛି ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିବେ ଶିଳ୍ପୀ ମନମୋହନ ଜେନା ଏବଂ ସାଥୀ କଳାକାର। ଅପରାହ୍ନ 1:20ରେ କ୍ଷମା କରିବେ ଦିନ 1:20ରେ କାର୍ଯ୍ୟକ୍ରମ ମହିଳା ମହଲ। ଅପରାହ୍ନ 5:30ରେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମ।

ଭକ୍ତି ଗୀତ ସନ୍ଧ୍ୟା 6ଟାରେ, ସନ୍ଧ୍ୟା 6ଟା ବାଜି 15 ମିନିଟ୍‌ରେ ସୁଗମ ସଙ୍ଗୀତ। ରାତି 7ଟା ବାଜି 5 ମିନିଟ୍‌ରେ ଆଦିବାସୀ ସଙ୍ଗୀତ କ୍ରମରେ କଲହ ଗୀତ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7ଟା ବାଜି 30 ମିନିଟ୍‌ରେ। ଓଡ଼ିଆ କଥାଚିତ୍ର ଗୀତ ରାତି 8ଟାରେ। ରାତି 8ଟା ବାଜି 30 ମିନିଟ୍‌ରେ ସ୍ୱାସ୍ଥ୍ୟ ସମ୍ପଦ ଗୀତ ଅତୀତ ରାତି 8ଟା ବାଜି 40 ମିନିଟ୍‌ରେ। ରାତି 10ଟା ବାଜି 30 ମିନିଟ୍‌ରେ ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ଅକାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 12 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷାର ପ୍ରଭାବରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49 ବ୍ଲକର 947 ଗ୍ରାମର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000 ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି, ବନ୍ୟା ସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି। ଏହାର ସୁଚାରୁ ପରିଚାଳନା ପାଇଁ 3 ଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପ୍ରଭାବିତ ଲୋକଙ୍କ ନିକଟରେ ଶୀଘ୍ର ସରକାରୀ ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରଭାବିତ ଅଞ୍ଚଳରୁ 773 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। 90 ରିଲିଫ୍ ଶିବିର ମାଧ୍ୟମରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। 26 ମେଡିକାଲ ଏବଂ 4 ପଶୁ ଚିକିତ୍ସକ ଦଳ ନିୟୋଜିତ ଅଛନ୍ତି। ଭଣ୍ଡାରୀପୋଖରୀ, ଧାମନଗର ଏବଂ ତିହିଡ଼ିରେ 3 ଓଡ୍ରାଫ୍ ଟିମ୍ ମୁତୟନ ହୋଇଛନ୍ତି। ଯାଜପୁର ଜିଲ୍ଲାରେ 46,500 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ଜଳବନ୍ଦୀ ଅଞ୍ଚଳରେ ଏପର୍ଯ୍ୟନ୍ତ କୌଣସି ଜୀବନହାନୀ କିମ୍ବା ଘର ଭାଙ୍ଗିଥିବାର ସୂଚନା ମିଳିନାହିଁ ବୋଲି ଆମ ସମ୍ଭାଦଦାତା କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ଜିଲ୍ଲାପାଳ ରଘୁରାମ ଆୟର ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୟୁଜିସି ନେଟ୍ ପରୀକ୍ଷାର 3 ବିଷୟରେ ପୁନଃ ପରୀକ୍ଷା ନେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଘୋଷଣା କରିଛି। ଏହି ବିଷୟଗୁଡ଼ିକ ହେଉଛି ଇଂରାଜୀ, ବାଣିଜ୍ୟ ଏବଂ ସମାଜ ବିଜ୍ଞାନ। ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଏନ୍ଟିଏ କହିଛି। ଆସନ୍ତା ମାସ 9 ଓ 10 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। 9 ତାରିଖରେ ପ୍ରଥମ ସିଫ୍ଟରେ 9:30-12 ପର୍ଯ୍ୟନ୍ତ ଇଂରାଜୀ ଏବଂ ସେହି ଦିନ ଦ୍ୱିତୀୟ ସିଫ୍ଟରେ 3:00-6:00 ପର୍ଯ୍ୟନ୍ତ ବାଣିଜ୍ୟ ବିଷୟରେ ପରୀକ୍ଷା ହେବ। 10 ତାରିଖରେ 9:00-12:00 ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ସମାଜ ବିଜ୍ଞାନ ପରୀକ୍ଷା ହେବା ନେଇ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଗତ ଜୁନ୍ ମାସରେ ୟୁଜିସି ନେଟ୍ ପରୀକ୍ଷା 87 ବିଷୟରେ 22-30 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆମ କଳାକାର ୱେବ୍ସାଇଟ୍ ଉନ୍ମୋଚିତ ହୋଇଛି। ବାଚସ୍ପତି ସୁରମା ପାଢ଼ୀ ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକର ସମନ୍ୱୟ ମାଧ୍ୟମରେ ରାଜ୍ୟର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ଏହି ୱେବ୍ସାଇଟ୍ କାର୍ଯ୍ୟକ୍ଷମ କରାଯାଇଥିବା ବିଭାଗ କହିଛି। କଳା ପ୍ରଦର୍ଶନ ନିମନ୍ତେ ସାଂସ୍କୃତିକ ଦଳଗୁଡ଼ିକୁ କାର୍ଯ୍ୟାଦେଶ ପ୍ରଦାନ କରିବା ତଥା ସେମାନଙ୍କ ନିୟୋଜନ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବାରେ ଏହି ୱେବ୍ସାଇଟ୍ ଅଧିକ ଉପଯୋଗୀ ସାବ୍ୟସ୍ତ

0: ହେବ ବୋଲି ବିଭାଗ କହିଛି। କୋରାପୁଟ ଜିଲ୍ଲାରେ ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଜୟପୁର ଆମ୍ବାଗୁଡ଼ାସ୍ଥିତ ସରକାରୀ ପଲିଟେକ୍ନିକ୍ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଦୁଇଟି ଛାତ୍ରାବାସ ନିର୍ମାଣ ପାଇଁ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେଥିରେ 200 ଶଯ୍ୟା ବିଶିଷ୍ଟ ବାଳକ ଏବଂ 100 ଶଯ୍ୟା ବିଶିଷ୍ଟ ବାଳିକା ନିବାସ ଅନ୍ତର୍ଭୁକ୍ତ। ଏଥିସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟ ନେଇ ଦୁଇଟି ପ୍ରମୁଖ ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ସୋମବାର ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କର ଖସାପଡ଼ା ନୀତି ଲାଗୁ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ 4 ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରାବଣ ମାସର ତୃତୀୟ ସୋମବାରରେ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ସମେତ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱରଙ୍କ ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱରର ବାବା ପଞ୍ଚମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁ ଜଳାଭିଷେକ କରୁଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମେ କୃତ୍ରିମ ଦାନ୍ତ ଲଗାଇବା କାହିଁକି ଓ କିପରି ଆଲୋଚନା କରିଛନ୍ତି ଡାକ୍ତର ତପନ କୁମାର ପାତ୍ର।
2: ଦାନ୍ତ ଆମ ପାଟିର ଏକ ପ୍ରଧାନ ଅଙ୍ଗ। ଏହା ମଣିଷ ଜନ୍ମବେଳେ ପାଟିରେ ନଥାଏ, କିନ୍ତୁ ମାଢ଼ିରେ ଓ ହାଡ଼ ଭିତରେ କିଛି ପରିମାଣରେ ତିଆରି ହୋଇଯାଇଥାଏ। 6 ମାସ ବୟସରୁ 2.5 ବର୍ଷ ବୟସ ମଧ୍ୟରେ ଏହି କ୍ଷୁଦ୍ର ଦାନ୍ତ ସବୁ ପାଟିକି ଆସିଥାଏ। 20ଟି ଦାନ୍ତ ଶୃଙ୍ଖଳାରେ ସୁନ୍ଦର ଭାବେ ସ୍ମାଇଲ୍ ଅକ୍ଲୁଜନ୍ ତିଆରି ପୂର୍ଣ୍ଣାଙ୍ଗ ହୋଇଥାଏ, ଫଳରେ ଶିଶୁ ଚୋବାଇବା, ଖାଇବାର ଆନନ୍ଦ ନିଏ, କଥା କହିବାରେ ଉନ୍ନତି ହୋଇଥାଏ। ଏଥିରେ କୌଣସି ସମୟ ବା ଶ୍ରେଣୀର ବିଳମ୍ବ ହେଲେ ଖାଇବା ଓ କଥା କହିବାରେ ବିକୃତ ହୁଏ। ପୁଣି ସ୍ଥାୟୀ ଦାନ୍ତର ଶ୍ରେଣୀ ବା ଅକ୍ଲୁଜନରେ ମଧ୍ୟ ବିକୃତ ଆସିଥାଏ। ସ୍ଥାୟୀ ଦାନ୍ତ 6 ବର୍ଷରୁ 13 ବର୍ଷ ବୟସ ମଧ୍ୟରେ ଆସିଥାଏ। ସମୁଦାୟ 28ଟି ଦାନ୍ତ ଆସିଥାଏ। ଅନେକ ସମୟରେ ଜ୍ଞାନ ଦାନ୍ତ ବିଳମ୍ବରେ ବା 27-28 ବର୍ଷ ଭିତରେ ଆସିଯାଏ। ସମୁଦାୟ 32ଟି ଦାନ୍ତ ପାଟିରେ ହୋଇଥାଏ। ଏ ସମସ୍ତ ଦାନ୍ତ ଉପଯୁକ୍ତ ଶ୍ରେଣୀରେ ରହିଲେ ଦାନ୍ତ ଓ ପାଟିର କାର୍ଯ୍ୟ ସୁରୁଖୁରୁରେ ହୁଏ। ଖାଦ୍ୟ ଖାଇବା, ଚୋବାଇ ଖାଇବା, ଖାଦ୍ୟକୁ ଗିଳିବା, ସ୍ପଷ୍ଟ କଥା କହିବା, ଗୀତ ଗାଇବା, ମୁହଁର ବିଭିନ୍ନ ଭଙ୍ଗୀ ଓ ହସକୁ ସ୍ପଷ୍ଟ କରିବା ପାଇଁ ଦାନ୍ତ ଅହରହ କାମ କରେ। ଏସବୁ ମୌଳିକ କାର୍ଯ୍ୟ ବ୍ୟତୀତ ମନକୁ ସରସ ରଖିବାରେ ମଧ୍ୟ ଦାନ୍ତ ଆବଶ୍ୟକ ହୋଇଥାଏ। ରୋଗଯୁକ୍ତ ଦାନ୍ତ କେବଳ ଯେ ପାଟିର କାର୍ଯ୍ୟରେ ବାଧା ଦିଏ ତା ନୁହେଁ, ବରଂ ପାଟି, ମୁହଁ ଓ ପାଟି ହାଡ଼ର ଜଏଣ୍ଟରେ ମଧ୍ୟ ସ୍ୱାସ୍ଥ୍ୟରେ ବାଧା ଦିଏ। ଅନେକ ଆଘାତ, ଆକ୍ସିଡେଣ୍ଟ ବା ଦାନ୍ତକଣା ରୋଗରୁ ଦାନ୍ତ ବିହୀନ ହୁଅନ୍ତି। ଶିଶୁ ଅବସ୍ଥାରେ ଦାନ୍ତକ୍ଷୟ ହେଲେ ସ୍ଥାୟୀ ଦାନ୍ତର ମଧ୍ୟ ସମସ୍ୟା ସୃଷ୍ଟି ହୁଏ, ତେଣୁ ଆବଶ୍ୟକ ସ୍ଥଳେ ଦାନ୍ତ ସ୍ପେଶର ଡେଞ୍ଚର ଲଗାଯାଏ। ପରବର୍ତ୍ତୀ ସମୟରେ ଦାନ୍ତକଣା ରୋଗ ଆଘାତ ଓ ମାଢ଼ି ରୋଗରୁ ହୋଇଥାଏ, ପାଟି ଦାନ୍ତ ବିହୀନ ହୁଏ। ଏଣୁ ଉପଯୁକ୍ତ ପରିଷ୍କାର ମାଢ଼ି ଓ ଦାନ୍ତ ଜିଭ ପାଟିକୁ ମାଢ଼ି ରୋଗରୁ ରକ୍ଷା କରିହୁଏ। ବୟସ୍କ ବ୍ୟକ୍ତିଠାରେ ଦାନ୍ତହୀନତା ବା ଏଡେଞ୍ଚୁଲିଜମର କାରଣ ମାଢ଼ି ରୋଗ। ଭୁଲ ଡାକ୍ତରୀ ଚିକିତ୍ସା ବା ପୁଷ୍ଟିହୀନତା ବା ଶରୀରର ରୋଗ ଯଥା ଡାଇବେଟିସ୍ ମେଲାଇଟସ୍, ଆସ୍ମା, ଅଷ୍ଟିଓପ୍ରୋସିସ୍, ନ୍ୟୁରୋଲୋଜିକାଲ ଡିଜର୍ଡର, ଏସବୁ ବ୍ୟକ୍ତିମାନଙ୍କ ଏଡେଞ୍ଚୁଲିସମ୍ ଅଧିକ ଦେଖାଯାଏ। ଦନ୍ତହୀନତା ନିରାକରଣ ପାଇଁ ଦନ୍ତ ଓ ମାଢ଼ିରୁ ରୋଗରୁ ନିଜକୁ ରକ୍ଷା କରିବା ଆବଶ୍ୟକ। ଏଥିପାଇଁ କିଛି ଔଷଧ ବା ଟୀକାର ଆବଶ୍ୟକ ନାହିଁ। ଉତ୍ତମ ଭାବେ ଦାନ୍ତ ପରିଷ୍କାର ରଖିବା, ଯତ୍ନ ନେବା, ଜିଭ ଓ ପାଟିକୁ ସଫା ରଖିବାରେ ରୋଗ ଦୂର ହୁଏ, କିନ୍ତୁ ଆଡଭାନ୍ସଡ୍ ଇନଫେକ୍ସନରେ ଆଣ୍ଟିବାୟୋଟିକ୍ ବା ପେନ୍ କିଲର ଆବଶ୍ୟକତା ହୁଏ। ଆଜିକାଲି ଫ୍ଲୋରାଇଡ୍, କ୍ଲୋରୋଏକ୍ସିଡିନ୍, ଜାଇଲିଟଲ ଇତ୍ୟାଦି ଔଷଧୀୟ କୁଳି ବା ଟୁଥପେଷ୍ଟ ବ୍ୟବହାରରୁ ମଧ୍ୟ ଦାନ୍ତ ପ୍ଲାକ୍ ସମ୍ବନ୍ଧୀୟ ରୋଗ, ମାଢ଼ି ଓ ଦାନ୍ତ ରୋଗରୁ ପାଟିକୁ ରକ୍ଷା କରିହୁଏ। ଦାନ୍ତର ଯତ୍ନ ନେବା ପାଇଁ ଅନେକ ବ୍ୟବସ୍ଥା ରହିଛି। ଦିନରେ ସକାଳୁ ସକାଳୁ ଥରେ, ରାତି ପରେ ଥରେ ଟୁଥପେଷ୍ଟ ଲଗାଇ ଦାନ୍ତକୁ ବ୍ରଶ କରିବା ଆବଶ୍ୟକ। ଜିଭକୁ ଦିନରେ ଥରେ ସଫା କରିବା, ପ୍ରତିଟି ଖାଇବା ପରେ ପାଟି କୁଳି କରିବା, ଏସବୁ ଆମ ଦାନ୍ତ ସ୍ୱାସ୍ଥ୍ୟର ସାଧାରଣ ସୂଚନା। 6 ମାସ ଅନ୍ତରାଳରେ ବ୍ୟକ୍ତିକୁ ଦାନ୍ତ ପରୀକ୍ଷା କରାଇ ନେବା ଉଚିତ। ଗାଲ, ଓଠ, ଜିଭ, ମାଢ଼ି ଓ ଜିଭର ଅଲସର ବା ରାସ୍ରୁ ରକ୍ତ ବାହାରିଲେ ଭୟାବହ ରୋଗର ଚିନ୍ତା ଆସିଥାଏ। ତମାଖୁ, ପାନ ଆଦି କୁ ଅଭ୍ୟାସ ଯୁକ୍ତ ବ୍ୟକ୍ତି ସାଧାରଣତଃ କର୍କଟ ରୋଗ ବୋଲି ଡରି ଯାଇଥାନ୍ତି, କିନ୍ତୁ ଡାକ୍ତର ପରାମର୍ଶରେ ଅଧିକାଂଶ ସମୟରେ ବ୍ରଶ ଆଘାତ, ଧାରୁଆ ଦାନ୍ତ, ଫିଲିଂ, ଡେଞ୍ଚର ଯୋଗୁଁ ମଧ୍ୟ ଏହି ଅଲସର ବା ରାସ୍ ହୋଇଥାଏ। ଏହାସବୁ ଅତିଶୀଘ୍ର ଚିକିତ୍ସା କରାଇ ସହଳ ଓ ସରଳ ଚିକିତ୍ସା ପାଇଁ ସୂଚନା ଦେଇ ହୁଏ। ତେଣୁ ସରଳ ପରାମର୍ଶ ହିଁ ନିରାକରଣର ମାଧ୍ୟମ। ଦାନ୍ତ

0: ଟି ଚାଲିଗଲେ ଅନେକ ମନ ଖରାପ କରନ୍ତି, ନିଜର ଶରୀର ମୁହଁର ସମସ୍ତ ସୌନ୍ଦର୍ଯ୍ୟ ଚାଲିଯିବାର ଭୟ କରନ୍ତି, ଖାଦ୍ୟ ଖାଇବାରୁ ବାରି ପଡ଼ିବାର ଭୟ କରନ୍ତି, କିନ୍ତୁ ଉପଯୁକ୍ତ ନୂଆ ଦାନ୍ତ ବା କୃତ୍ରିମ ଦାନ୍ତ ଲଗାଇଲେ ଦାନ୍ତର କାର୍ଯ୍ୟ କରିହୁଏ। ପାଖରେ ଥିବା ଅନ୍ୟ ଦାନ୍ତର ଓ ପାଟି ଓ ମୁହଁର ସ୍ୱାସ୍ଥ୍ୟକୁ ଉନ୍ନତ କରିହୁଏ। ଦାନ୍ତ ଲଗାଇବାର ସମୟ, ପ୍ରକାର, ଯତ୍ନ ଓ ପରାମର୍ଶ ପାଇଁ ଉଦ୍ଦିଷ୍ଟ ଡାକ୍ତର ବିଷୟରେ ଜାଣିବା ପାଇଁ ଦାନ୍ତ ଡାକ୍ତର ଯଥେଷ୍ଟ ଅଛନ୍ତି, କିନ୍ତୁ ପ୍ରୋକ୍ଟୋମେଟିଷ୍ଟ ବା ନୂଆ ଦାନ୍ତ ଲଗାଇବା ବିଶେଷଜ୍ଞ ଏଥିପାଇଁ ଅଧିକ କୌଶଳୀ ଅଟନ୍ତି। ଦାନ୍ତ ଲଗାଇବା, ଦାନ୍ତରେ କ୍ରାଉନ୍ ଲଗାଇବା, ଦାନ୍ତକୁ ଭିନରିଂ କରିବା, ଇମ୍ପ୍ଲାଣ୍ଟ ମାଧ୍ୟମରେ ଶକ୍ତ ଦାନ୍ତ ଲଗାଇବା, କୃତ୍ରିମ ହନୁହାଡ଼ ତିଆରି କରି ହେଡ୍ ଆଣ୍ଡ ନେକ୍ କର୍କଟ ରୋଗର ବିକୃତିକୁ ଠିକ୍ କରିବା ପାଇଁ ଏହି ଚିକିତ୍ସକମାନେ ସ୍ୱତନ୍ତ୍ର MDS କରିଥାନ୍ତି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆମେ କୃତ୍ରିମ ଦାନ୍ତ ଲଗାଇବା କାହିଁକି ଓ କିପରି, ଆଲୋଚନା କରିଥିଲେ ଡାକ୍ତର ତପନ କୁମାର ପାତ୍ର। ଆକାଶବାଣୀ କଟକ, ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ତିନୋଟି ବିଷୟରେ ପୁନର୍ବାର UGC ନେଟ୍ ପରୀକ୍ଷା କରିବା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥାର ଘୋଷଣା। ରେଳଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ 20,000 ସ୍ଥାନରେ ସ୍ଥାପନ କରାଯିବ ଟ୍ୟାଙ୍କ ଟୁ ଟ୍ୟାପ୍ ବ୍ୟବସ୍ଥା। 9 ରାଜ୍ୟରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ଓଡ଼ିଶାରେ 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ। ମୁଖ୍ୟମନ୍ତ୍ରୀ ଆଜି ନିରୀକ୍ଷଣ କରିବେ ବନ୍ୟାଞ୍ଚଳ। ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହେଲା ଦେଶର ପ୍ରଥମ ଆଭାସୀ ଚିଡ଼ିଆଖାନା। ଏବଂ FIH ପୁରୁଷ ହକି ବିଶ୍ୱକପ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ଜାତୀୟ ପରୀକ୍ଷଣ ସଂସ୍ଥା NTA 3 ବିଷୟରେ ପୁନର୍ବାର UGC ନେଟ୍ ପରୀକ୍ଷା କରିବା ଲାଗି ଘୋଷଣା କରିଛି। ସେହି ବିଷୟଗୁଡ଼ିକ ହେଉଛି ଇଂରାଜୀ, ବାଣିଜ୍ୟ ଏବଂ ସମାଜ ବିଜ୍ଞାନ। ପୂର୍ବରୁ ହୋଇଥିବା ପରୀକ୍ଷାରେ ଏହି 3 ବିଷୟପତ୍ରଗୁଡ଼ିକରେ ଏକାଧିକ ତ୍ରୁଟି ଥିବା ଅଭିଯୋଗ ହେବା ପରେ NTA ପକ୍ଷରୁ ପୁନର୍ବାର ପରୀକ୍ଷା କରିବା ଲାଗି ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ ଆସନ୍ତା 9 ସକାଳ 9:00 ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୋଟିଏ ସେଟିଂରେ ଇଂରାଜୀ ବିଷୟରେ ପରୀକ୍ଷା ଏବଂ ଅପରାହ୍ନ 3:00 ସନ୍ଧ୍ୟା 6 ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ବାଣିଜ୍ୟ ବିଷୟରେ ପରୀକ୍ଷା ହେବ। 10 ପ୍ରଥମ ସିଟିଂରେ 9:30 ପର୍ଯ୍ୟନ୍ତ ସମାଜ ବିଜ୍ଞାନ ବିଷୟ ପରୀକ୍ଷା କରାଯିବ। ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ 22-30 ପର୍ଯ୍ୟନ୍ତ NTA ପକ୍ଷରୁ 87 ବିଷୟରେ UGC ନେଟ୍ ପରୀକ୍ଷା କରାଯାଇଥିଲା। ତେବେ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ NTA ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। କମିଟିର ପରାମର୍ଶ କ୍ରମେ ଏହି 3 ବିଷୟରେ ପୁନର୍ବାର ପରୀକ୍ଷା କରାଯିବ। ପାନୀୟ ଜଳ ଗୁଣବତ୍ତା ନେଇ ଭାରତୀୟ ମହାଲେଖା ନିୟନ୍ତ୍ରକଙ୍କ ରିପୋର୍ଟ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ରେଳ ନେଟୱାର୍କରେ ପାନୀୟ ଜଳ ବିଷୟରେ ସମୀକ୍ଷା କରିଛନ୍ତି। ଯାତ୍ରୀମାନଙ୍କୁ ଶୁଦ୍ଧ ଏବଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି। ପଦକ୍ଷେପ ସ୍ୱରୂପ ଦେଶର ରେଳ ବ୍ୟବସ୍ଥାରେ 20,000 ସ୍ଥାନରେ ନୂଆ ଟ୍ୟାଙ୍କ ଟୁ ଟ୍ୟାପ୍ ଜଳ ବିଶୋଧନ ଓ ନିରୀକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ। ପୁରୁଣା ପାଣିଟାଙ୍କିଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବିଭାଗ ଗୁରୁତ୍ୱ ଦେଉଛି ଏବଂ ଆଗାମୀ ଦିନରେ ଉଚ୍ଚସ୍ତରରେ ଏହାର ନିରୀକ୍ଷଣ କରାଯିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 12 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ପ୍ରଭାବରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49 ବ୍ଲକର 947 ଗ୍ରାମର 5 ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର

କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗରେ ଆଜି ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ସେହିଭଳି 9 ରାଜ୍ୟରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା 2-3 ପର୍ଯ୍ୟନ୍ତ ଓଡ଼ିଶା ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଭାରତ ଅଧ୍ୟକ୍ଷତାରେ 2ଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ବ୍ରିକ୍ସ ପରିବେଶ କାର୍ଯ୍ୟକାରୀ ଗୋଷ୍ଠୀ ବରିଷ୍ଠ ଅଧିକାରୀଙ୍କ ବୈଠକ ଓ ଜଳବାୟୁ ପରିବର୍ତ୍ତନ ଏବଂ ସମାବେଶୀ ବିକାଶ ଯୋଗାଯୋଗ କାର୍ଯ୍ୟକ୍ରମ ଆୟୋଜନ ହେବ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏହାର ବିଷୟବସ୍ତୁ ରହିଛି ନମନୀୟତା, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ। ଆସନ୍ତାକାଲି ହେବାକୁ ଥିବା ବୈଠକରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଅଧ୍ୟକ୍ଷତା କରିବେ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ବୈଠକ ପରିବେଶ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ସହ ଏହାର ସୁରକ୍ଷା ଦିଗରେ ଆଲୋଚନା ଲାଗି ମଞ୍ଚ ପ୍ରଦାନ କରିବ। ଭାରତ ପକ୍ଷରୁ ଏଥିପାଇଁ 4 ବିଷୟକୁ ପ୍ରାଧାନ୍ୟ ଦିଆଯାଉଛି। ସେଗୁଡ଼ିକ ହେଉଛି ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା, ଜଙ୍ଗଲ ନିଆଁ ପରିଚାଳନା ଏବଂ ବିପର୍ଯ୍ୟୟ ପ୍ରତିରୋଧ, ପୁନଃ ବ୍ୟବହାର ଏବଂ ଉତ୍ପାଦନକ୍ଷମ ଅର୍ଥନୀତି ଓ ଗ୍ରହଣୀୟତା। ମଧ୍ୟପ୍ରଦେଶର ଇନ୍ଦୋରରେ ଦେଶର ପ୍ରଥମ ଆଭାସୀ ଚିଡ଼ିଆଖାନା ଆରମ୍ଭ ହୋଇଛି। ଇନ୍ଦୋର ଚିଡ଼ିଆଖାନାରେ 14D ସିନେମା ଥିଏଟର ସହ ଆଭାସୀ ଜଙ୍ଗଲ ସଫାରୀ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି। 4,50,00,000 ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ଏହି ବ୍ୟବସ୍ଥା କରାଯାଇଛି। ଆଭାସୀ ଜଙ୍ଗଲ ସଫାରୀ ଜରିଆରେ ଜନସାଧାରଣ ପ୍ରଯୁକ୍ତିବିଦ୍ୟା ସହାୟତାରେ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ଉପସ୍ଥିତି ଅନୁଭବ କରିପାରିବେ। ଗତକାଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ଆଭାସୀ ଚିଡ଼ିଆଖାନାର ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଝାଡ଼ଖଣ୍ଡରେ ଛାତ୍ର ପ୍ରତିବାଦ ଜାରି ରହିଛି। ଆସନ୍ତା 20 ପ୍ରତିବାଦକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ନେଇ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ଜେପିଏସ୍ସି ଏବଂ ଜେଏସ୍ଏସ୍ସି ପରୀକ୍ଷା ବାତିଲ କରିବା ନେଇ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଆର୍ଜେଡି ନେତା ତେଜସ୍ୱୀ ଯାଦବଙ୍କ କୁଶପୁତଳିକା ଦାହ କରିଛନ୍ତି। ତେବେ ରାଜ୍ୟ ସରକାର ପ୍ରଦର୍ଶନକାରୀ ଛାତ୍ରଛାତ୍ରୀଙ୍କୁ ଆଜି ଅପରାହ୍ନ 2 ପୁଣି ଥରେ ଆଲୋଚନା ଲାଗି ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର କାର୍ମିକ ଜନ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ନୂଆଦିଲ୍ଲୀରେ ଜାତୀୟ ଅନୁଭବ ପୁରସ୍କାର 2026 ପ୍ରଦାନ କରିବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ପେନ୍ସନ୍ ମିତ୍ର ଏବଂ 5ମ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ ପୁସ୍ତିକା ଉନ୍ମୋଚନ କରାଯିବ। କାର୍ଯ୍ୟକ୍ରମର ଅଂଶ ଭାବେ 17 ପେନ୍ସନ୍ ପ୍ରଦାନକାରୀ ବ୍ୟାଙ୍କ ଅବସର ନେଇଥିବା କର୍ମଚାରୀଙ୍କ ଲାଗି ବିଭିନ୍ନ ସେବା ଓ ସାମଗ୍ରୀର ପ୍ରଦର୍ଶନ କରିବେ। ଆଜିର ଉତ୍ସବରେ 15 ଏହି ପୁରସ୍କାର ପ୍ରଦାନ କରାଯିବ। ବିଶାଖାପାଟଣାରୁ ଉଡ଼ାଣ ଏବଂ ଅବତରଣ କରିବାକୁ ଥିବା ଏୟାର ଇଣ୍ଡିଆର ସମସ୍ତ ବିମାନ ଆଜିଠାରୁ ଭୋଗପୁରମ୍ସ୍ଥିତ ନୂଆ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରରୁ କାର୍ଯ୍ୟ କରିବ। ପୁରୁଣା ବିମାନ ବନ୍ଦରର କୋଡ୍ ସଂଖ୍ୟା VTZ ମଧ୍ୟ ବ୍ୟବହାର କରାଯିବ। ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୋଗପୁରମ୍ରୁ ଦିଲ୍ଲୀ ମଧ୍ୟରେ ସପ୍ତାହକୁ 14 ଉଡ଼ାଣ କରାଯିବ। ଜିମ୍ବାୱେରେ ଗତ ସପ୍ତାହରେ ଘଟିଥିବା ନୌକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 84 ବୃଦ୍ଧି ପାଇଛି। 153 ଯାତ୍ରୀଙ୍କୁ ନେଇ ଯାଉଥିବା ନୌକାଟି ଗତ ସପ୍ତାହରେ କାରିବା ହ୍ରଦରେ ବୁଡ଼ିଯାଇଥିଲା। ଜିମ୍ବାୱେର ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସୂଚନା ଅନୁଯାୟୀ 77 ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗର ଭାରତ ନେପାଳ ସୀମାବର୍ତ୍ତୀ ଅଞ୍ଚଳରୁ ସଶସ୍ତ ସୀମା ବଳ 2 ନେପାଳୀ ନାଗରିକଙ୍କୁ ଗିରଫ କରିଛନ୍ତି। ସେହି 2 ନେପାଳୀ ନାଗରିକଙ୍କଠାରୁ ବହୁ ପରିମାଣର ସୁନା ଓ ରୂପା ଜବତ କରାଯାଇଛି। ଗତକାଲି ସିଲିଗୁଡ଼ିସ୍ଥିତ ପାଣିଟ୍ୟାଙ୍କି ନିକଟରେ ସୀମା ଗୁଇନ୍ଦା ଦଳର 41ତମ ବାଟାଲିୟନ୍ ଯାଞ୍ଚ କାର୍ଯ୍ୟ କରୁଥିବା ବେଳେ 2 ନେପାଳୀ ନାଗରିକ ଏକ କାର୍ ଯୋଗେ ଦ୍ରୁତଗତିରେ ଯାଉଥିବା ଜାଣିପାରି ସେମାନଙ୍କୁ ଠାବ କରିଥିଲେ। ତେବେ ସେମାନଙ୍କ ପାଖରେ ଥିବା ବହୁ ପରିମାଣର ସୁନା ଏବଂ ରୂପା ସମ୍ପର୍କରେ ସେମାନେ କୌଣସି ପ୍ରମାଣ ଦେଇପାରିନଥିଲେ। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଭାରତ 460 ରନ୍ ଏବଂ 9 ପ୍ରଥମ ଇନିଂସ ଜାରି ରଖିବ। ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ଯାଦବ ଗତକାଲି ଅପରାଜିତ ଥିଲେ। ଦେବଦତ୍ତ ପାଡିକଲ 167 ରନ୍ ସ୍କୋର କରିଥିବା ବେଳେ କେଏଲ୍ ରାହୁଲ 82 ଏବଂ ଧ୍ରୁବ ଜୁରେଲ 51 ରନ୍ ସ୍କୋର କରିଛନ୍ତି। ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆସନ୍ତା 23 କଲମ୍ବୋଠାରେ ଖେଳାଯିବ। ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ରେ ଆଜି ପୁଲ୍ ଡିରେ ଦ୍ୱିତୀୟ ମ୍ୟାଚ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ନେଦରଲ୍ୟାଣ୍ଡର ୱାଗେନର୍ ହକି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ହେବ। ଭାରତ ୱେଲ୍ସକୁ 3-1 ପରାସ୍ତ କରି ତା'ର ଅଭିଯାନ ଆରମ୍ଭ କରିଥିବାବେଳେ ଇଂଲଣ୍ଡ ମଧ୍ୟ ପାକିସ୍ତାନକୁ

4-1 ପରାସ୍ତ କରିସାରିଛି। ଆଜିର ମ୍ୟାଚ୍ର ବିଜେତା ପୁଲ୍ ଡିର ଶ୍ରେଷ୍ଠ ଦଳ ସାବ୍ୟସ୍ତ ହେବ। ବିଡବ୍ଲ୍ୟୁଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ ଆଜିଠାରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍ରେ ଆରମ୍ଭ ହେବ। ଭାରତୀୟ ଖେଳାଳିମାନେ ଆଜିଠାରୁ ପ୍ରଦର୍ଶନ ଆରମ୍ଭ କରିବେ। ମହିଳା ଏକକରେ ପୂର୍ବତନ ବିଶ୍ୱ ଚମ୍ପିୟନ୍ ତଥା ବିଶ୍ୱର 9 ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଆୟାରଲାଣ୍ଡର ସୋଫିଆ ନୋବେଲ୍ଙ୍କ ବିପକ୍ଷରେ ଖେଳିବେ। 135ତମ ଇଣ୍ଡିଆନ୍ ଅଏଲ୍ ଡୁରାଣ୍ଡ କପ୍ ଅଧୀନରେ ଗତକାଲି ରାଞ୍ଚିର ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ସ୍ପୋର୍ଟସ୍ କ୍ଲବ୍ ଦିଲ୍ଲୀ 5-1 ଗୋଲ୍ରେ ରାୟଙ୍ଗଡାଇ ଫୁଟବଲ କ୍ଲବ୍କୁ ପରାସ୍ତ କରିଛି। ଏହି ବିଜୟ ସହିତ ଦିଲ୍ଲୀ ସେମିଫାଇନାଲ୍ରେ ପ୍ରବେଶ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ ତିନୋଟି ବିଷୟରେ ପୁନର୍ବାର ୟୁଜିସି ନେଟ୍ ପରୀକ୍ଷା କରିବା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥାର ଘୋଷଣା, ରେଳଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ 20,000 ସ୍ଥାନରେ ସ୍ଥାପନ କରାଯିବ ଟ୍ୟାଙ୍କ ଟୁ ଟ୍ୟାପ୍ ବ୍ୟବସ୍ଥା, 9 ରାଜ୍ୟରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାରେ 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ, ମୁଖ୍ୟମନ୍ତ୍ରୀ ଆଜି ନିରୀକ୍ଷଣ କରିବେ ବନ୍ୟାଞ୍ଚଳ। ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହେଲା ଦେଶର ପ୍ରଥମ ଆଭାସୀ ଚିଡ଼ିଆଖାନା ଏବଂ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ ସୂଚନା ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। ଉପସ୍ଥାପନରେ ସତ୍ୟାନନ୍ଦ ସିଜପଡ଼ା ଓ ଜୟଶ୍ରୀ ଦାସ। ସୂଚନା ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା।

ଆତ୍ମତ୍ୟାଗ ଓ ସଂକଳ୍ପର ଏକ ପବିତ୍ର ଅବସର। 1947 ମସିହା ଅଗଷ୍ଟ 15 ତାରିଖରେ ଆମର ପୂର୍ବସୂରୀ ଓ ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କର ନିରବିଚ୍ଛିନ୍ନ ସଂଗ୍ରାମ, ଅସୀମ ତ୍ୟାଗ, ରକ୍ତ ବିନିମୟରେ ଆମ ମାତୃଭୂମି ବ୍ରିଟିଶ ଦାସତ୍ୱରୁ ମୁକ୍ତି ପାଇଥିଲା। ସେହି ଅମର ବଳିଦାନୀମାନଙ୍କୁ ସ୍ମରଣ କରି ଆଜି ଆମେ ଏକ ସ୍ୱାଧୀନ ଓ ସାର୍ବଭୌମ ଭାରତର ଗର୍ବିତ ନାଗରିକ ଭାବେ ମୁଣ୍ଡ ଟେକି ଠିଆ ହେଉ। ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଓଡ଼ିଶାର ବୀରପୁତ୍ର ଓ କନ୍ୟାମାନଙ୍କ ଅବଦାନ ଚିରସ୍ମରଣୀୟ। ବୀର ସୁରେନ୍ଦ୍ର ସାଏ, ଶହୀଦ ଲକ୍ଷ୍ମଣ ନାୟକ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ବିଜୁ ପଟ୍ଟନାୟକ, ଡକ୍ଟର ହରେକୃଷ୍ଣ ମହତାବ, ମାଳତୀ ଚୌଧୁରୀ, ରମା ଦେବୀ, ଅନ୍ନପୂର୍ଣ୍ଣା ମହାରଣା ଓ ସାରଳା ଦେବୀଙ୍କ ଭଳି ମହାନ ମନୀଷୀମାନଙ୍କ ଆଦର୍ଶ ଆମକୁ ସଦାସର୍ବଦା ଦେଶ ସେବାରେ ନିୟୋଜିତ ହେବାକୁ ପ୍ରେରଣା ଦେଇଥାଏ।

ଆମକୁ ସଦାସର୍ବଦା ଦେଶ ସେବାରେ ନିୟୋଜିତ ହେବାକୁ ପ୍ରେରଣା ଦେଇଥାଏ। ସେହିପରି ମୟୂରଭଞ୍ଜର ସ୍ୱାଧୀନତା ସଂଗ୍ରାମ ଓ ପ୍ରଜା ଆନ୍ଦୋଳନର ଇତିହାସ ମଧ୍ୟ ଅତ୍ୟନ୍ତ ସ୍ୱର୍ଣ୍ଣିମ। ମୟୂରଭଞ୍ଜର ମହାନ ସ୍ୱାଧୀନତା ସଂଗ୍ରାମୀ ଶରତ ଚନ୍ଦ୍ର ଦାସଙ୍କ ସୁଯୋଗ୍ୟ ନେତୃତ୍ୱରେ ସଂଗଠିତ ପ୍ରଜା ଆନ୍ଦୋଳନରେ ଗିରିଶ ଚନ୍ଦ୍ର ରାୟ, ଗୌରବ ମୋହନ ପ୍ରଧାନ, ବଂଶୀଧର ରାଜ, ସ୍ମୃତି ସିଂ, ପୂର୍ଣ୍ଣଚନ୍ଦ୍ର ପରିଛା, ପ୍ରସନ୍ନ କୁମାର ଦାସ, ହରିହର ମହାନ୍ତି, ସୁନାରାମ ସରେନଙ୍କ ଭଳି ବୀର ସଂଗ୍ରାମୀମାନଙ୍କ ତ୍ୟାଗ ଓ ସମର୍ପଣ ଆମ ମାଟିକୁ ଗୌରବାନ୍ୱିତ କରିଛି। ସେହି ସମସ୍ତ ମହାନ ସଂଗ୍ରାମୀ ଓ ମନୀଷୀମାନଙ୍କୁ ମୁଁ ଏହି ପବିତ୍ର ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମୟୂରଭଞ୍ଜ କେବଳ ସଂଗ୍ରାମର ମାଟି ନୁହେଁ, ଏହା କଳା, ସାହିତ୍ୟ, ସଂସ୍କୃତି ଓ ସଭ୍ୟତାର ଏକ ଅନନ୍ୟ ସଙ୍ଗମସ୍ଥଳୀ। ପ୍ରଜା ଅନୁରାଗୀ ଶାସକ ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଙ୍କ ଦୂରଦୃଷ୍ଟି ଓ ପୃଷ୍ଠପୋଷକତା ଯୋଗୁଁ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ରେଭେନ୍ସା କଲେଜ ପରି ଅନୁଷ୍ଠାନ ଗଢ଼ି ଉଠିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମହାରାଜ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେହ ପୃଷ୍ଠପୋଷକତାରେ ଏବଂ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସଂଯୋଜନାରେ ସୃଷ୍ଟି ହୋଇଥିଲା ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ। ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଗଣିତ ବାରିପଦାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ବିଶ୍ୱବିଖ୍ୟାତ ଛଉ ନୃତ୍ୟ ଏବଂ ଆମର ବିଭିନ୍ନ ଲୋକକଳା ଓ ଲୋକ ପରମ୍ପରା ଆମ ଜନଜୀବନକୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଶିମିଳିପାଳ ଆମ ଜିଲ୍ଲାର ପ୍ରକୃତି ଓ ଜୈବ ବିବିଧତାର ଅମୂଲ୍ୟ ସମ୍ପଦ। ଶିମିଳିପାଳ ପର୍ଯ୍ୟଟନର ବ୍ୟାପକ ବିକାଶ ସହିତ ଏହାର ପ୍ରାକୃତିକ ମହୁ ଏବଂ ଅନ୍ୟାନ୍ୟ ସ୍ଥାନୀୟ ଉପାଦାନର ବଜାରୀକରଣକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। ଏହା ଆମର ସ୍ଥାନୀୟ ଜନସାଧାରଣ, ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କ ଜୀବିକା ଓ ଆୟ ବୃଦ୍ଧିରେ ସହାୟକ ହେଉଛି। ବରେଇ ପାଣି, ଜରଣ୍ଡା, ଗୁଡ଼ଗୁଡ଼ିଆ, ରାମତୀର୍ଥ, ଲୁଲୁଙ୍ଗ, ଦେବକୁଣ୍ଡ, ଭୀମକୁଣ୍ଡ, ସୀତାକୁଣ୍ଡ, ବାଲଡିଆ ଡ୍ୟାମ୍ ଓ ହଳଦିଆ ଡ୍ୟାମ୍ ପରି ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ଓ ସୌନ୍ଦର୍ଯ୍ୟକରଣ ଜାରି ରହିଛି। ଆମର ଲକ୍ଷ୍ୟ ପ୍ରକୃତିର ସୁରକ୍ଷା ସହିତ ପର୍ଯ୍ୟଟନର ବିକାଶ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକାର ନୂଆ ସୁଯୋଗ ସୃଷ୍ଟି କରିବା। ସ୍ୱାଧୀନତାର 80 ବର୍ଷର ଏହି ପବିତ୍ର ଅବସରରେ ଆମେ ଅତୀତକୁ ସ୍ମରଣ କରିବା ସହ ଭବିଷ୍ୟତ ଭାରତର ସ୍ୱପ୍ନ ଦେଖିବା ଆବଶ୍ୟକ। ପୂର୍ଣ୍ଣ ସ୍ୱରାଜ ହେଲା, ପୂର୍ଣ୍ଣ ସ୍ୱରାଜ ଆମେ ହାସଲ କରିଛୁ, ଆମର ପୂର୍ବପୁରୁଷମାନେ ଆମକୁ ସ୍ୱାଧୀନତା ଦେଇଛନ୍ତି। ଏବେ ଆମର ସ୍ୱପ୍ନ ଆହୁରି ବଡ଼ ହେବା ଉଚିତ। ଆମର ସ୍ୱପ୍ନ ହେବା ଉଚିତ ଭାରତର ଗର୍ବ ଗୌରବକୁ ଆହୁରି ଉଚ୍ଚକୁ ନେବାର, ବିଶ୍ୱର ଶିଖରରେ ଭାରତର ଗୌରବକୁ ପ୍ରତିଷ୍ଠିତ କରିବାର। ସ୍ୱାଧୀନତା ଆମକୁ କେବଳ ନିଜ ଭାଗ୍ୟ ନିଜେ ଗଢ଼ିବାର ଅଧିକାର ଦେଇନାହିଁ, ଏହା ଆମକୁ ଏକ ଶକ୍ତିଶାଳୀ, ସମୃଦ୍ଧ, ବିକଶିତ ଭାରତ ଗଢ଼ିବାର ଦାୟିତ୍ୱ ମଧ୍ୟ ଦେଇଛି। ଏହି ନୂଆ ଭାରତର ଗଠନର ପ୍ରଯୁକ୍ତି ଆମର ଏକ ଶକ୍ତିଶାଳୀ ମାଧ୍ୟମ। ଟେକ୍ନୋଲୋଜିକୁ ସଠିକ୍ ଭାବରେ ବ୍ୟବହାର କରି ଆମେ ନିଜକୁ ଡିଜିଟାଲ ଯୁଗ ପାଇଁ ଆହୁରି ଅଧିକ ପାରଙ୍ଗମ କରିପାରିବା। ଆଜି ଭାରତ ଡିଜିଟାଲ ଯୁଗର ଇମ୍ପ୍ଲିମେଣ୍ଟେସନ ଉପରେ ଗୁରୁତ୍ୱ ଦେଇ ଆଗକୁ ବଢ଼ୁଛି। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ଡିଜିଟାଲ ଯାତ୍ରାରେ ନିଜର ଭୂମିକାକୁ ସୁଦୃଢ଼ କରୁଛି। ସରକାରୀ କାର୍ଯ୍ୟାଳୟରେ ଚିଠିପତ୍ର ଓ ପ୍ରଶାସନିକ କାର୍ଯ୍ୟକୁ ଡିଜିଟାଲ ମାଧ୍ୟମରେ ସରଳ, ଦ୍ରୁତ ଓ ପାରଦର୍ଶୀ କରିବା ସହିତ ଆମେ ଆଗାମୀ ପିଢ଼ି, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଡିଜିଟାଲ ଜ୍ଞାନ ଓ ଦକ୍ଷତାରେ ସଶକ୍ତ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି। ଆକାଂକ୍ଷା ଯୋଜନାରେ ଜାବା, ପାଇଥନ୍ ଭଳି ଆଧୁନିକ କୋଡିଂ, ବିଭିନ୍ନ ପ୍ରଫେସନାଲ ସଫ୍ଟୱେୟାର ମାଗଣା ପ୍ରଶିକ୍ଷଣ ଦିଆଯାଉଛି। ଏହାର ଫଳସ୍ୱରୂପ 14 ଜଣ ଯୁବକ ଯୁବତୀଙ୍କର ଚଳିତ ବର୍ଷ କ୍ୟାମ୍ପସ ଚୟନ ହୋଇସାରିଛି। ଆମର ଲକ୍ଷ୍ୟ ସ୍ପଷ୍ଟ, ମୟୂରଭଞ୍ଜର ଯୁବପିଢ଼ି ଡିଜିଟାଲ ଯୁଗର ସୁଯୋଗକୁ ନିଜ ସଫଳତାର ସିଡ଼ିରେ ପରିଣତ କରନ୍ତୁ। ଶିକ୍ଷା କ୍ଷେତ୍ରରେ ମଧ୍ୟ ମୟୂରଭଞ୍ଜ ନୂଆ ଦିଗନ୍ତ ଆଗକୁ ଅଗ୍ରସର ହେଉଛି। ମେଧାବୀ ମୟୂରଭଞ୍ଜ ଯୋଜନା ଆଜି ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ନୂଆ ଆଶା ଓ ଆତ୍ମବିଶ୍ୱାସ ସୃଷ୍ଟି କରିଛି। 2024 ମସିହାରେ ଯେଉଁଠାରେ ମାତ୍ର 40 ଜଣ ଛାତ୍ରୀ A1 ଗ୍ରେଡ୍ ପାଇଥିଲେ, 2025ରେ ତାହା 80ରୁ ବୃଦ୍ଧ ହୋଇ ଏବଂ 2026ରେ 146କୁ ବୃଦ୍ଧି ପାଇଛି। ଚଳିତ ବର୍ଷ 620 ଉଚ୍ଚ ବିଦ୍ୟାଳୟର 30,982 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 30,213 ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଜିଲ୍ଲାର ମୋଟ ପାସ୍ ହାର 97% ଉର୍ଦ୍ଧ୍ୱ ପହଞ୍ଚିଛି। ସେହିପରି ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ପାର୍ଥ ସାରଥୀ ମହାନ୍ତ 98% ନମ୍ବର ରଖି ସମଗ୍ର ଓଡ଼ିଶାରେ ରାଜ୍ୟ ଟପର ହୋଇ ମୟୂରଭଞ୍ଜର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି। ଏହି କୃତିତ୍ୱ ପାଇଁ ସମ୍ପୃକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ଆମର ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ମୁଁ ହୃଦୟରୁ ସାଧୁବାଦ ଜଣାଉଛି। କେବଳ 10ମ ଶ୍ରେଣୀର ସଫଳତା ନୁହେଁ, ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାମୂଳକ ପରୀକ୍ଷା କ୍ଷେତ୍ରରେ ମଧ୍ୟ ଆମ ଯୁବପିଢ଼ିଙ୍କୁ ଆଗକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ନିରନ୍ତର ପ୍ରୟାସ କରୁଛି। ଅଚିଭର୍ସ ଯୋଜନା ମାଧ୍ୟମରେ ଯୁକ୍ତ 2 ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଦିଆଯାଇ ଚଳିତ ବର୍ଷ 3 ଜଣଙ୍କୁ ମେଡିକାଲ, 2 ଜଣଙ୍କୁ NIT ଏବଂ 34 ଜଣଙ୍କୁ ସରକାରୀ BTech କଲେଜରେ ନାମ ଲେଖିବାର ସୁଯୋଗ ମିଳିଛି। ସେହିପରି ଏସ୍ପାୟାର ଯୋଜନା ମାଧ୍ୟମରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ନେଇ 3 ଜଣ OS ପ୍ରିଲିମ୍ସରେ କୃତକାର୍ଯ୍ୟ ହୋଇଛନ୍ତି ଏବଂ 7 ଜଣ CGL ପରୀକ୍ଷାରେ ଚୟନ ହୋଇ ସରକାରୀ ଚାକିରି ପାଇଛନ୍ତି। IAS, OS, NEET ଓ ଯେପରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆମର ମାଗଣା କୋଚିଂ ବ୍ୟବସ୍ଥା ଆମକୁ ଯୁବପିଢ଼ିଙ୍କୁ କେବଳ ସ୍ୱପ୍ନ ଦେଖିବାର ସାହସ ଦେଉନାହିଁ, ସେହି ସ୍ୱପ୍ନକୁ ସାକାର କରିବାର ସାମର୍ଥ୍ୟ ମଧ୍ୟ ଯୋଗାଇ ଦେଉଛି। ଶିକ୍ଷାର ଏହି ଯାତ୍ରାକୁ ଆହୁରି ସୁଦୃଢ଼ କରିବା ଦିଗରେ ରାୟରଙ୍ଗପୁର ଧୀରେ ଧୀରେ ଏକ ଶିକ୍ଷା ହବ୍ ଭାବେ ଉଭା ହୋଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟ, ଜବାହର ନବୋଦୟ ବିଦ୍ୟାଳୟ, ଇଗ୍ନୁ ଷ୍ଟଡି ସେଣ୍ଟର, OUT କ୍ୟାମ୍ପସ୍ ପରି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷା କେନ୍ଦ୍ରର ବିକାଶ ଆଗାମୀ ଦିନରେ ରାୟରଙ୍ଗପୁର ସହ ସମଗ୍ର ମୟୂରଭଞ୍ଜର ଶିକ୍ଷା ପରିବେଶକୁ ଆହୁରି ସମୃଦ୍ଧ କରିବ। ଏହା ରାଜ୍ୟ ତଥା ଦେଶର ଶିକ୍ଷା ମାନଚିତ୍ରରେ ମୟୂରଭଞ୍ଜକୁ ସ୍ୱତନ୍ତ୍ର ପରିଚୟ ଦେବ। ମୟୂରଭଞ୍ଜର କଳା ଓ ସଂସ୍କୃତିର ଜିଲ୍ଲା, ଆମେ ପିଢ଼ି ପରେ ପିଢ଼ି ଆମର ଅନନ୍ୟ କଳା ସଂସ୍କୃତି ପରମ୍ପରାକୁ ଅକ୍ଷୁଣ୍ଣ ରଖିଆସିଛୁ। ଏହି ଗୌରବମୟ ପରମ୍ପରାକୁ ଆହୁରି ସୁଦୃଢ଼ କରିବା ପାଇଁ ବାରିପଦାଠାରେ ଛଉ ଏକାଡେମୀର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହା ସମ୍ପୂର୍ଣ୍ଣ ହେଲେ ଛଉ ନୃତ୍ୟର ଶିକ୍ଷା, ପ୍ରଶିକ୍ଷଣ, ଗବେଷଣା, ପ୍ରଚାର ପ୍ରସାରକୁ ଏକ ନୂତନ ଗତି ମିଳିବ, ନୂଆ

0: ବି ମଧ୍ୟ ମିଳିବ। ସ୍ୱଚ୍ଛତା କ୍ଷେତ୍ରରେ ଆମେ ମଧ୍ୟ ଆମ ଜିଲ୍ଲା ନୂଆ ମାପଦଣ୍ଡ ସୃଷ୍ଟି କରିଛି। ବିଷୟ ବ୍ଲକର ବବେଜୋଡ଼ା ଆଜି ସୁନ୍ଦର ଗ୍ରାମ ଭାବେ ମାନ୍ୟତା ପାଉଛି ଏବଂ ସଫେଇରେ ଏକ ଆଦର୍ଶ ଗାଁ ଭାବେ ଗଢ଼ି ଉଠିଛି। ପାତା ପର୍ବ ଆସିଲେ ସମଗ୍ର ଗ୍ରାମ ଉତ୍ସବ ମୁଖର ହୋଇଉଠେ ଏବଂ ଗ୍ରାମର ପ୍ରତିଟି କୋଣ ଅନୁକୋଣରେ ସ୍ୱଚ୍ଛତାର ଏକ ସୁନ୍ଦର ବାର୍ତ୍ତା ଦେଖିବାକୁ ମିଳେ। ସେହିପରି ସ୍ୱଚ୍ଛ ଓ ସବୁଜ ଶକ୍ତିର ପ୍ରସାର କ୍ଷେତ୍ରରେ ମୟୂରଭଞ୍ଜ ଆଉ ଏକ ଗୌରବମୟ ପଦକ୍ଷେପ ନେଇଛି। ମୟୂରଭଞ୍ଜର ପାହାଡପୁର ଗ୍ରାମ ଭାରତର ମାନ୍ୟବର ରାଷ୍ଟ୍ରପତି ମହୋଦୟ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟିକୁ ଏକ ଆଦର୍ଶ ସୌର ଗ୍ରାମ ଭାବେ ବିକଶିତ କରାଯାଉଛି। ସେହିପରି ଓଡ଼ିଶା ସରକାର ଏବଂ ଓରିଡ଼ା ସହଯୋଗରେ ଗ୍ରାମର ପ୍ରତ୍ୟେକ ଘରକୁ ସୌରଶକ୍ତି ସହ ଯୋଡ଼ିବା ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି। ଆମର ଲକ୍ଷ୍ୟ କେବଳ ଏକ ଗ୍ରାମକୁ ସୌରଶକ୍ତିରେ ଆଲୋକିତ କରିବା ନୁହେଁ, ପାହାଡପୁରକୁ ଏକ ଆଦର୍ଶ ସୌର ଗ୍ରାମ ଭାବେ ଗଢ଼ି ତୋଳିବା, ଯାହା ସମଗ୍ର ଦେଶ ପାଇଁ ଏକ ଉଦାହରଣ ହୋଇପାରିବ। ପ୍ରତ୍ୟେକ ପରିବାରକୁ ସୌର ବିଦ୍ୟୁତର ସୁବିଧା ଯୋଗାଇବା ସହିତ ନବୀକରଣୀୟ ଶକ୍ତିର ସର୍ବାଧିକ ବ୍ୟବହାର ମାଧ୍ୟମରେ ଏକ ସବୁଜ ସ୍ୱଚ୍ଛ ଭବିଷ୍ୟତ ଗଢ଼ିବା ଆମର ଲକ୍ଷ୍ୟ। ଆବଶ୍ୟକତା ଠାରୁ ଅଧିକ ସୌର ବିଦ୍ୟୁତ ଉତ୍ପାଦନ ହେଲେ ତାହାକୁ ଗ୍ରିଡ଼କୁ ଯୋଗାଇ ଅତିରିକ୍ତ ଆୟର ମାଧ୍ୟମ ସୃଷ୍ଟି କରିବାର ସୁଯୋଗ ମଧ୍ୟ ରହିବ। ରାଷ୍ଟ୍ରପତି ମହୋଦୟଙ୍କ ଜନ୍ମମାଟି ଯଦି ସବୁଜ ଶକ୍ତିର ଏକ ନୂଆ ବାର୍ତ୍ତା ସମଗ୍ର ଦେଶକୁ ପହଞ୍ଚେ, ତେବେ ଏହା ନିଶ୍ଚିତ ଭାବେ ମୟୂରଭଞ୍ଜର ଏକ ବିଶେଷ ଗୌରବମୟ ବିଷୟ ହେବ। ବିକଶିତ ଭାରତର ସ୍ୱପ୍ନ କେବଳ ଅର୍ଥନୈତିକ ବିକାଶର ସୀମିତ ନୁହେଁ, ଏକ ସୁସ୍ଥ ନିଶାମୁକ୍ତ ସମାଜ ଗଠନ ମଧ୍ୟ ଆମର ଦାୟିତ୍ୱ। ନିଶାମୁକ୍ତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶା ନିବାରଣ, ସଚେତନତା ସୃଷ୍ଟି, ଯୁବପିଢ଼ିଙ୍କୁ ସକାରାତ୍ମକ କାର୍ଯ୍ୟକଳାପ ସହ ଯୋଡ଼ିବା ଏବଂ ଆବଶ୍ୟକ ସ୍ଥଳେ ପରାମର୍ଶ ସହାୟତା ଯୋଗାଇ ଦେବା ଦିଗରେ ନିରନ୍ତର ପଦକ୍ଷେପ ନିଆଯାଉଛି। ଆମର ସଂକଳ୍ପ ଯୁବପିଢ଼ି ନିଶାରେ ନୁହେଁ, ନିଜ ସ୍ୱପ୍ନରେ ମତୁଆଲା ହୁଅନ୍ତୁ, ନିଶାରେ ନୁହେଁ, ଜ୍ଞାନ ଦକ୍ଷତା ଓ ସଫଳତାରେ ନିଜର ଭବିଷ୍ୟତ ଗଢ଼ନ୍ତୁ। ସେହିପରି କୁମାରୀ ମାତୃତ୍ୱ ହ୍ରାସ ଦିଗରେ ମଧ୍ୟ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି। କିଶୋରୀମାନଙ୍କ ଶିକ୍ଷା ଜାରି ରଖିବା, ସ୍ୱାସ୍ଥ୍ୟ ଓ ପୋଷଣ ସମ୍ପର୍କରେ ସଚେତନତା, ଜୀବନ ଦକ୍ଷତା, ଶିକ୍ଷା ଏବଂ ଆବଶ୍ୟକ ପରାମର୍ଶ ଓ ସହାୟତା ମାଧ୍ୟମରେ ସେମାନେ ନିଜ ଭବିଷ୍ୟତ ସମ୍ପର୍କରେ ସଚେତନ ଏବଂ ସକ୍ଷମ ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଆମର ଲକ୍ଷ୍ୟ ପ୍ରତ୍ୟେକ ଝିଅ ନିଜର ସ୍ୱପ୍ନ ଦେଖିବାର ଅଧିକାର ପାଉ, ନିଜର ଶିକ୍ଷା ସମ୍ପୂର୍ଣ୍ଣ କରୁ ଏବଂ ନିଜ ଜୀବନର ନିଷ୍ପତ୍ତି ନିଜେ ନେବା ପାଇଁ ସଶକ୍ତ ହେଉ। ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱରୋଜଗାର ଏବଂ ଦକ୍ଷତା ବିକାଶକୁ ମଧ୍ୟ ଜିଲ୍ଲା ପ୍ରଶାସନ ପ୍ରାଥମିକତା ଦେଉଛି। ବିଭିନ୍ନ ଦକ୍ଷତା ବିକାଶ ଏବଂ ଜୀବିକାମୁଖୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଏବଂ ବିଶେଷ କରି ମହିଳାମାନଙ୍କୁ ନିଜ ପାଇଁ ଏକ ସ୍ଥାୟୀ ଜୀବିକା ପଥର ସୃଷ୍ଟି କରିବାର ସୁଯୋଗ ଦିଆଯାଉଛି। ଆଜି ମୟୂରଭଞ୍ଜରେ ଅନେକ ମହିଳା କେବଳ ନିଜ ପରିବାର ଦାୟିତ୍ୱ ବହନ କରୁନାହାନ୍ତି, ବରଂ ନିଜ ଦକ୍ଷତାର ନିଜର ଆୟ ମଧ୍ୟରେ ପରିଣତ କରୁଛନ୍ତି। ସିଲେଇ ପରି ବିଭିନ୍ନ କୌଶଳରେ ପ୍ରଶିକ୍ଷଣ ନେଇ ଆଜି ମହିଳାମାନେ ନିଜେ ରୋଜଗାର କରୁଛନ୍ତି, ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛନ୍ତି ଏବଂ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ି ତୋଳୁଛନ୍ତି। ଏହା ହିଁ ପ୍ରକୃତ ନାରୀ ସଶକ୍ତିକରଣ, ଯେଉଁଠାରେ ସୁଯୋଗ ମିଳିଲେ ଜଣେ ମହିଳା ନିଜେ ନିଜ ଭବିଷ୍ୟତର ନିର୍ମାତା ହୋଇପାରନ୍ତି। ଆଜିର ଏହି ପବିତ୍ର ଅବସରରେ ମୂଳ ଲକ୍ଷ୍ୟ ହେଉଛି ଜିଲ୍ଲାର ଏକତା, ଅଖଣ୍ଡତା ଓ ସାମାଜିକ ସୌହାର୍ଦ୍ଦକୁ ବଜାୟ ରଖିବା। ସେହିପରି ବର୍ତ୍ତମାନ ଜିଲ୍ଲାରେ ଚାଲିଥିବା ହର୍ ଘର ତିରଙ୍ଗା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଆମ ଜାତୀୟତା ବୋଧ, ଦେଶପ୍ରେମ, ସ୍ୱାଭିମାନର ଏକ ଅନନ୍ୟ ପ୍ରତିଫଳନ। ଆମେ ଘରେ ଘରେ ତିରଙ୍ଗା ଉଡ଼ାଉ, ଆମ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ ରହୁ ଏବଂ ଆମ କର୍ମରେ ଭାରତର ଉନ୍ନତି ସଂକଳ୍ପ ପ୍ରତିଫଳିତ ହେଉ, ଏହା ହିଁ ଆଜି ଦିନରେ ଆହ୍ୱାନ। ପ୍ରିୟ ଜିଲ୍ଲାବାସୀ, ଆମ ପୂର୍ବପୁରୁଷମାନେ ଆମକୁ ସ୍ୱାଧୀନତା ଦେଇଛନ୍ତି, ଆମ ପାଇଁ ସେମାନେ ନିଜ ଜୀବନ ତ୍ୟାଗ କରିଛନ୍ତି। ଏବେ ଆମ ପାଳି, ଆମେ ଆମର କର୍ମ, ଆମର ଦକ୍ଷତା, ଆମର ସତ୍ୟନିଷ୍ଠା ଓ ଆମର ସଂକଳ୍ପ ମାଧ୍ୟମରେ ଭାରତକୁ ଆହୁରି ଶକ୍ତିଶାଳୀ କରିବା। ଆମେ ଏମିତି ମୟୂରଭଞ୍ଜ ଗଢ଼ିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ସୁରକ୍ଷା ସୁଯୋଗ ପାଇବ, ପ୍ରତ୍ୟେକ ମହିଳା ସ୍ୱାବଲମ୍ବୀ ହେବେ, ପ୍ରତ୍ୟେକ ଚାଷୀ ସମୃଦ୍ଧ ହେବେ, ଆମର ଗାଁ ସ୍ୱଚ୍ଛ ଓ ସବୁଜ ହେବ, ଆମର ପ୍ରକୃତି ସୁରକ୍ଷିତ ରହିବ, ଆମର କଳା ଓ ସଂସ୍କୃତି ବିଶ୍ୱ ଦରବାରରେ ଆହୁରି ଉଜ୍ଜଳ ହେବ। ଆସନ୍ତୁ ଏହି 80ତମ ସ୍ୱାଧୀନତା ଦିବସରେ ଆମେ ଏକ ନୂଆ ସଂକଳ୍ପ ନେବା। ଆମେ କେବଳ ସ୍ୱାଧୀନ ଭାରତର ନାଗରିକ ହୋଇ ରହିବା ନାହିଁ, ଆମେ ଏହା ଏକ ବିକଶିତ ଭାରତ ନିର୍ମାତା। ଆମେ କେବଳ ନିଜ ପାଇଁ ସ୍ୱପ୍ନ ଦେଖିବା ନାହିଁ, ଆମେ ଭାରତର ଗୌରବକୁ ବିଶ୍ୱର ଶିଖରକୁ ନେବାର ସ୍ୱପ୍ନ ଦେଖିବା। ଆମେ କେବଳ ଆଜିକୁ ନୁହେଁ, ଆଗାମୀ ପିଢ଼ି ପାଇଁ ଏକ ସଶକ୍ତ, ସମୃଦ୍ଧ, ଆତ୍ମନିର୍ଭର, ଡିଜିଟାଲ, ସ୍ୱଚ୍ଛ, ସବୁଜ ମୟୂରଭଞ୍ଜ ଗଢ଼ିବା। ଏହି ଜାତୀୟ ପତାକା ତଳେ ଠିଆ ହୋଇ ଆଜି ସମସ୍ତେ ଆମେ ଗର୍ବିତ। ଆସନ୍ତୁ ଏହି ତିରଙ୍ଗାକୁ କେବଳ ଆମ ଘର ଉପରେ ନୁହେଁ, ଆମ ହୃଦୟରେ ମଧ୍ୟ ସ୍ଥାନ ଦେବା। ଦେଶର ଏକ ଏକତା, ଅଖଣ୍ଡତା ଓ ସମୃଦ୍ଧି ପାଇଁ ଆମେ ନିଜ ନିଜ କ୍ଷେତ୍ରରେ ସର୍ବୋତ୍ତମ ଅବଦାନ ଦେବା। ଏହି ସମାରୋହରେ ଉପସ୍ଥିତ ସମସ୍ତ ମାନ୍ୟବର ଅତିଥି, ଜନପ୍ରତିନିଧି, ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିବା ସମସ୍ତ ଦଳ, ଛାତ୍ରଛାତ୍ରୀ ଏବଂ ଆମର ପ୍ରିୟ ଜନସାଧାରଣଙ୍କୁ ମୋର ହୃଦୟରୁ ଧନ୍ୟବାଦ, କୃତଜ୍ଞତା ଜଣାଉଛି। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ କହିବା, ଭାରତ ମାତା କି ଜୟ, ଜୟ ହିନ୍ଦ, ବନ୍ଦେ ମାତରମ୍।
1: କୋମିନ୍ ନାରା।

0: ବେଶ ଗୁରୁତ୍ୱ ରହିଛି।
1: ତେବେ ଆଜି ଆସନ୍ତୁ ଜଣେ ସୁନାମଧନ୍ୟ ପାଲା ଗାୟକଙ୍କୁ ସାକ୍ଷାତ କରିବା।
2: ଆଜ୍ଞା ନମସ୍କାର।
3: ନମସ୍କାର, ମୁଁ ପ୍ରଦୀପ କୁମାର ରାଥୋଡ଼ ନୟାଗଡ଼ ଜିଲ୍ଲା ଘର ସିଦ୍ଧାମୂଳା କଣ୍ଟିଲ ନିକଟରେ ବାରିପଦାରେ ଆମର ବନ୍ଧୁଙ୍କର ଘର ବାରିପଦା ମୁଁ ପ୍ରାୟ ଆସେ।
2: ଏଇ ଯେଉଁ ପାଲା ଆପଣ ପରିବେଷଣ କରୁଛନ୍ତି କେତେ ବର୍ଷ ହେଲାଣି ଏଇ ପାଲା ଧାରାକୁ ଆସିଛନ୍ତି?
3: ପାଲା ଆମ ବଂଶର ଗୋଟେ ବଂଶଗତ କଳା। ମୋ ଜେଜେ ବି ଆଗରୁ ପାଲା କରୁଥିଲେ, ବାପାଙ୍କର ମଧ୍ୟ ଥିଲା। ତ ପରେ ପରେ ଯେହେତୁ ମୁଁ ଟିକେ କଣ୍ଠଶିଳ୍ପୀ କଣ୍ଠ ଅଛି, କଳା ପରିଦର୍ଶନ କରିପାରେ, ସେ ଦୃଷ୍ଟିରୁ ମୋତେ ସମସ୍ତେ ବାଧ୍ୟ କଲେ। ସାହିତ୍ୟ ଦିଗରେ ମଧ୍ୟ ମୋର ଟିକେ ବେଶୀ ଆଗ୍ରହ ଥିଲେ, ତେଣୁ ଏମିତି ପାଲା ଜଗତକୁ ପଳାଇ ଆସିଲି।
2: ଆପଣ ଗାଁରେ ରହିକି ପାଠ ପଢ଼ୁଥିଲେ?
3: ହଁ, ମୁଁ ଗାଁରେ ରହି ନୀଳମାଧବ ମହାବିଦ୍ୟାଳୟରେ ପାଠ ପଢ଼ୁଥିଲି, ଆଉ ସଙ୍ଗୀତ ଦିଗରେ ମୋର ଟିକେ ବିଶେଷ ଆଗ୍ରହ ଥିଲା। ତେଣୁ ପାଲା ଜଗତରେ ପରିବେଷଣ କରିବା ପାଇଁ ନିଶ୍ଚିତ ଭାବରେ ସଙ୍ଗୀତର ଟିକେ ଅଭିଜ୍ଞତା ଥିବା ଦରକାର। ସେ ଦୃଷ୍ଟିରୁ ପାଲାରେ ପରିବେଷଣ କରିବା ପାଇଁ ମୋତେ ଟିକେ ସହଜ ହେଲା।
2: କେତେ ପର୍ଯ୍ୟନ୍ତ ହେଲେ ପାଠ ପଢ଼ିଲେ ତାପରେ ପାଲାକୁ ଆସିଲେ?
3: ହଁ, ମୁଁ ବିଏ ପାସ୍ କଲି। ବିଏ ପାସ୍ କରିସାରିଲା ପରେ ଓଡ଼ିଆ ଅନର୍ସ ଥିଲା, ସେତେବେଳେ ବିଏରେ ମୁଁ ରଖିଥିଲି। ତାପରେ ପରେ ଯେତେବେଳେ ପାଲା ଦିଗରେ ମନ ବଳେଇଲି, ବାପା କହିଲେ, 2012 ମସିହା ଠାରୁ କଣ୍ଟିନ୍ୟୁଅସ୍ଲି ପାଲା ଏବେ ସୁଦ୍ଧା କରିଚାଲିଛି। ଏବେ ବାଦପାଲା ମଞ୍ଚ ଆଉ ଟିଭି ଚ୍ୟାନେଲ, ଗାଁ ଗହଳିରେ ମାନସିକ ବ୍ରତ ପାଲା, ଏସବୁ ଦିଗରେ ପରିବେଷଣ କରୁଛି।
2: ପ୍ରଥମେ ଆପଣଙ୍କର ଗୁରୁ କିଏ?
3: ମୋର ପ୍ରଥମ ଗୁରୁ ହେଉଛନ୍ତି ଚାମର ପ୍ରଦାତା ଗାୟକ ସାରସ ଗଙ୍ଗାଧର ପୁହାଣ ନରସିଂହପୁର ବଡ଼ମ୍ବା। ଦ୍ୱିତୀୟରେ ଢୁମ୍ପା ସଙ୍ଗୀତ ଶିକ୍ଷା କରିବା ପାଇଁ ଗାୟକ ସାମନ୍ତ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀଙ୍କୁ ମୁଁ ଗୁରୁ ଭାବରେ ଗ୍ରହଣ କଲି। ଏବଂ ବିଶେଷ ଭାବରେ ମୋର ପରାମର୍ଶଦାତା ହେଉଛନ୍ତି ଗାୟକ ହରିଚନ୍ଦନ ଉଦୟନାଥ ସ୍ୱାଇଁ ଏବଂ ପଣ୍ଡିତ ତର୍କବାଚସ୍ପତି ଯୋଗୀନ୍ଦ୍ରନାଥ ପତି। ଏମାନଙ୍କର ସହଯୋଗରେ ମୁଁ ଏତେ ବାଟ ଆସିପାରିଛି।
2: ଯେତେବେଳେ ଆପଣ ପାଲା ଶିଖିବା ପାଇଁ ଗଲେ ସେତେବେଳେ ଆପଣଙ୍କୁ କି କି ବାଟ ଦେଇକରି ଯିବା ପାଇଁ ପଡ଼ିଲା?
3: ପ୍ରଥମେ ପାଲା ଶିଖିଲା ବେଳେ ଗାଇବା ଶୈଳୀ ଉପରେ ପ୍ରଥମେ ଧ୍ୟାନ ଦେବାକୁ ପଡ଼ିବ। ତାପରେ ଜଣେ ଗାୟକଙ୍କୁ ସାଙ୍ଗରେ ରଖି ଆଉ ବାଦ୍ୟ ପରିବେଷଣ କଲାବେଳେ କେମିତି ରାଗରାଗିଣୀରେ ସଙ୍ଗୀତ ପରିବେଷଣ କରାଯିବ ସେ ପ୍ରତି ଧ୍ୟାନ ଦେବା ଦରକାର। ତାପରେ ପାଲା ଭିତରେ ଝଙ୍କାର ଥାଏ, ସବୁ ତାଳଲୟ ମାନରେ ଝଙ୍କାର କରିବାକୁ ପଡ଼େ। ଜମାନ ବୋଲି ଗୋଟେ ଅଛି, ଗୀତର ଶେଷରେ ଜମାନ କରିବାକୁ ପଡ଼େ। ଗୀତର ସରିଲା ପରେ କେମିତି ଜମାନ କରାଯିବ ତାକୁ ମଧ୍ୟ ଧ୍ୟାନ ରଖିବାକୁ ପଡ଼େ। ତାପରେ ପାଞ୍ଚ ଜଣ ପାଳିଆମାନଙ୍କୁ ସାଙ୍ଗରେ ରଖି ସେମାନେ କେମିତି ସମାନ ହେଇକରି ପାଳିକୁ ସହଜ ଭାବରେ ତୁଲେଇ ପାରିବେ ସେଥିପାଇଁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ।
2: ଆପଣ ପ୍ରଥମେ ପାଳିଆ ହିସାବରେ ଯୋଗ ଦେଲେ ନା ବାଦ୍ୟକାରୀ ହିସାବରେ ଯୋଗ ଦେଲେ?
3: ନାଇଁ, ମୁଁ ପ୍ରଥମରୁ ସିଧାସଳଖ ଭାବରେ ପାଲା ଆରମ୍ଭ କଲି ଆଉ ଗାୟକ ହେଇକରି ମଞ୍ଚରେ ଠିଆ ହେଲି।
2: ପାଲାରେ ଯେଉଁ ବ୍ୟବହାର ହୁଏ ଯେଉଁ ସବୁ ବାଦ୍ୟଯନ୍ତ୍ର, କି ବାଦ୍ୟଯନ୍ତ୍ର ସବୁ ବ୍ୟବହାର ହେଇଥାଏ
3: ପାଲାରେ? ପ୍ରଥମ ହେଉଛି ମୃଦଙ୍ଗ। ମୃଦଙ୍ଗଟିକୁ ଗାୟକ ଯାଇ ମଞ୍ଚରେ ପ୍ରଥମେ ପ୍ରଦର୍ଶନ କରନ୍ତି, ବାଦ୍ୟ ପରିବେଷଣ କରନ୍ତି, ବିଭିନ୍ନ ତାଳଲୟମାନ ଉପରେ କିଛି ଝଙ୍କାର ତୋଳିଥାନ୍ତି। ତାପରେ ପରେ ପାଳିଆମାନେ ତାଙ୍କର ଝାଞ୍ଜ ବଜେଇକରି ମୃଦଙ୍ଗ ଝାଞ୍ଜ ଭିତରେ ତାଙ୍କର ସଙ୍ଗତ ହେଇଥାଏ। ତାପରେ ପରେ ଗାୟକ ମଞ୍ଚକୁ ଆସିଲା ପରେ ଛାନ୍ଦ ଆଉ ଓଡ଼ିଶୀ ଚମ୍ପୁ ଏସବୁର ପ୍ରଦର୍ଶନ, ଆଉ ପ୍ରଥମେ ପ୍ରଭୁଙ୍କର ଆବାହନୀ ସଙ୍ଗୀତ, ତାପରେ ପରେ ମଙ୍ଗଳାଚରଣ, ତାପରେ ପରେ ସାହିତ୍ୟ ଚର୍ଚ୍ଚା କରାଯାଇଥାଏ। ହଁ, ଆଉ ଗୋଟେ ମୁଖ୍ୟ କଥା ହେଉଛି ପାଲାରେ ଗୋଟେ ଆଉ ଜିନିଷ ବ୍ୟବହାର ହୁଏ, ତାକୁ କହନ୍ତି ମନ୍ଦିରା କୁହନ୍ତି ବା ଗିନି ବୋଲି କୁହନ୍ତି। ତାକୁ ହାତରେ ଗୁଡ଼େଇକିରି ଗାୟକ ସେ ମୃଦଙ୍ଗର ତାଳେ ତାଳେ ଓଡ଼ିଶୀ ତାଳରେ ବଜେଇଥାନ୍ତି, ଆଉ ତାହା ମଧ୍ୟ ଗୋଟେ ସୁନ୍ଦର ତାଳ ସୃଷ୍ଟି କରିଥାଏ। ହାତରେ ଚାମର ଧରିଥାନ୍ତି ଗାୟକ ଆସିଲା ବେଳେ, ଚାମର ଧରି ପ୍ରଥମେ ଠାକୁରଙ୍କର ଚାମର ସେବା ଆରମ୍ଭ କରାଯାଏ। ଚାମର ସେବା ପରେ ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ହୁଏ।
2: ବିଶେଷ କରି ପାଲା ପରିବେଷଣ କଲାବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦିଆଯାଏ?
3: ପାଲା ପରିବେଷଣ କଲାବେଳେ ପ୍ରଥମେ ନବରସ, ଶୃଙ୍ଗାର ବୀରକାରଣ୍ୟ ଭୂତ ହାସ୍ୟ ଭୟାନକ ବିଭତ୍ସ ରୌଦ୍ର ବିଶାନ୍ତ କାବ୍ୟ ନବ ରସ ସ୍ମୃତା, ନଅଟା ରସ। ନଅଟା ରସ ଭିତରେ ଶୃଙ୍ଗାର ହେଉଛି ପ୍ରେମରସ, ବୀର ହେଉଛି ବୀରରସ, କାରୁଣ୍ୟ ହେଉଛି କାରୁଣ୍ୟ ରସ। ଏହି ତିନିଟା ରସ ଉପରେ ପ୍ରଥମେ ଧ୍ୟାନ ଦିଆଯାଇଥାଏ। ତେଣୁ ଶୃଙ୍ଗାର ରସ ପରିବେଷଣ କଲାପରେ ଯେମିତି ଶୃଙ୍ଗାରରେ ଗୋଟେ ଜଣେ ପ୍ରେମରେ ପଡ଼ିଲେ ତାର ଭୂତ ଭଳି ବ୍ୟବହାର ଆସେ, ବୀର ବୀର ହେଲେ ସେ ଭୂତ ରସ ଆସିଲା, ବୀର ହେଲେ ହାସ୍ୟ ରସ ଆସିବ। ଜଣେ ବୀରର ତର୍ପରେ ପରିବେଷଣ କଲାବେଳେ ହସିବାକୁ ପଡ଼େ, ତା ହାସ୍ୟ ଆସିଲା। କାରୁଣ୍ୟ ରସ ହେଲେ ଆପେ ଆପେ ଭୟ ଆସିବ, ତା ଭିତରେ ଆଖିରେ ଲୁହ ଆସିବ। ନଅଟା ରସକୁ ଆଖି ଆଗରେ ରଖି
4: ଶୁଣିଲେ ସୂଚନା ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ହିନ୍ଦୀ ସମାଚାର ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଚକେ। ସମୟ ସକାଳ 8:15 ଆରମ୍ଭ କରୁଛୁ ଗୀତାଞ୍ଜଳି। ଦିନେ ମୁଁ ତୁମକୁ ଭଲ ପାଇଥିଲି ସାରା ଜୀବନକୁ ସାଥିଟିଏ ହେବା ପାଇଁ। ଜାଣିମୁ ନଥିଲି ପ୍ରେମ ଥିଲା ଖାଲି ଛଳନାରେ ଭରା ପ୍ରତାରଣା ଦେବା ପାଇଁ।

ମିଠା ମିଠା କଥା କହୁଥିଲ ତୁମେ, ହୃଦୟରେ ଥିଲା ଯେତେ ହଳାହଳ ବିଷ। ନୀଳକଣ୍ଠ ସାଜି ପିଉଥିଲି ନୀତି, ତଥାପି ସେଦିନ ମେଣ୍ଟୁ ନଥିଲା ଶୋଷ, ମେଣ୍ଟୁ ନଥିଲା ଶୋଷ। ମୁଁ ମାଗିଥିଲି ଟିକେ ହସ, ମୁଁ ମାଗିଥିଲି ଟିକେ ହସ।

ଆଗକୁ ଜାରି ରହିବ କାର୍ଯ୍ୟକ୍ରମ ଗୀତାଞ୍ଜଳି। ହେଲେ ଶ୍ରୋତାବନ୍ଧୁ, ଏଥର ସମୟ ହୋଇଛି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବାର। ଆକାଶବାଣୀ କଟକରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ କଟକ। ଶୁଣନ୍ତୁ, ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
2: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।

ଗୀତାଞ୍ଜଳିକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ତୁମ ଆଖିର ଚାଦୁରେ ଅଠର ମଧୁରେ ଭରିଥିଲା କେତେ।

0: ସମର୍ସିବୁଲ ମନୋବ୍ଲକ ଆଉ ହୋଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ୍ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହୋଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଯେଠେ ସବୁ ରକମ ସୁବିଧା ମିଳୁଛି
1: ସୁବିଧା
2: ଜାଣିନ କି ହ ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା ମେନ୍ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା
1: ତାହେଲେ ଯିବା ନା କି କହୁଛ
2: ଚାଲ।

ଦୋଷ ମୁଁ ତୁମକୁ ଦେବିନି ଜମା, ତାହା ଥିଲା ତୁମ ଖେଳ, ଯାହା ଥିଲା ପ୍ରିୟା ତୁମ ପାଇଁ ଖେଳ, ତା ମୋ ପାଇଁ ହେଲା କାଳ, ମୋ ପାଇଁ ହେଲା କାଳ।

ତୁମ କାଉଁରୀ ଛୁଆଁରେ ପ୍ରେମର ନିଆଁରେ ପତଙ୍ଗ ଭଳି ଯେ ଝାସ ଦେଲା, ବିଜୟ ମୋହରେ ଘାଣ୍ଟି ହେଲ ତୁମେ, ନିମିଷକେ ସିଏ ଜଳିଗଲା, ନିମିଷକେ ସିଏ ଜଳିଗଲା।

ଜଳେଇ ମାରିବା ଇଚ୍ଛା ଥିଲା ଯଦି କାହିଁ ତୁମେ ଭଲ ପାଉଥିଲ, ଭୁଲିବାର ଥିଲା ଯଦି ସାଥୀ ଖେଳ ଖେଳି କି ଲାଭ ପାଇଲ, କି ଲାଭ ପାଇଲ।

ପ୍ରୀତିର ପାର୍ବଣ ଇତି ହେବା ପରେ ନୂଆ ଭାବେ ବଞ୍ଚିବା ଶିଖୁଛି। ତୁମ ବିନା ପ୍ରେମ ବିନା ବୁଝି ମୁଁ ପାରେ ନା। ବଞ୍ଚିବାର ମାନେ କିଛି ଅଛି, ବଞ୍ଚିବାର ମାନେ କିଛି ଅଛି।

ଗୀତାଞ୍ଜଳି ଆଜି ପାଇଁ ଏତିକି ଶ୍ରୋତା ବନ୍ଧୁ। ଆକାଶବାଣୀ ପାରିବଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛି ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: नमस्कार, आकाशवाणी।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଯୋଗେ। ପ୍ରଚାର କରୁଛୁ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଓଡ଼ିଶୀ କୀର୍ତ୍ତନ। ପରିବେଷଣ କରିଛନ୍ତି ଶିଳ୍ପୀ କମଳାକାନ୍ତ ବେହେରା ଏବଂ ସାଥୀ କଳାକାର।

0: ମଣିପାତ କରିବା ସଙ୍ଗେ ସଙ୍ଗେ ଶ୍ରୀ ଗୁରୁଙ୍କର ଅଭୟ ଚରଣ ତଳରେ ଅନନ୍ତ କୋଟି ଦଣ୍ଡବତ।
1: ଆଚ୍ଛା ଆଚ୍ଛା।
0: ସମବେଦ ସମ୍ମାନିତ ବିଦଗ୍ଧ ଶ୍ରୋତା ମଣ୍ଡଳୀ, ଆପଣ ମାନଙ୍କୁ ଅନ୍ତରତମ ଗଭୀରତମ ପ୍ରଦେଶରୁ ଶ୍ରଦ୍ଧା ଭକ୍ତି ନିବେଦନ କରି ଏ ଅଧମ ଆରମ୍ଭ କରୁଛି ଓଡ଼ଶୀ କୀର୍ତ୍ତନ।
1: କଣ
0: ଗାୟନ।

ବୈଠିରେ ଦୁଇ ବାହୁ ତଳି ଭକ୍ତ ମାନଙ୍କୁ କୋଳାର୍ଗତ କରିବା ନିମନ୍ତେ ଡାକୁଥାନ୍ତି। ଆଉ ପତିତ ପାବନା ଉଡେଇବା ସଙ୍ଗେ ସଙ୍ଗେ କରୁଛନ୍ତି କଣ? ପତିତ।

କରି ଯିବା ସମୟରେ ଗୋପାଳୀ ପାଖରୁ ଦଧିପି ମାଣିକ ପାଟଣା ନାମରେ ନାମିତ କରି ଅଛନ୍ତି। ତେଣେ ଦୟାମୟ ଦୀନବନ୍ଧୁ ଜଗତ ଠାକୁର ଆଜି କରୁଛନ୍ତି କଣ।

ଶିଳ୍ପୀ କମଳାକାନ୍ତ ବେହେରା ଓ ସାଥୀଙ୍କ ପରିବେଷିତ ଓଡ଼ିଶୀ କୀର୍ତ୍ତନ ଶୁଣିଲେ। ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ, ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz। ସମୟ ଦିନ 1:20। କାର୍ଯ୍ୟକ୍ରମ ମହିଳା ମହଲ। ପ୍ରଚାର କରୁଛୁ ଏହି କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଉପସ୍ଥାପନାରେ ଶର୍ମିଷ୍ଠା ମହାନ୍ତି।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ଦେଶ ବନ୍ଦନାଟିଏ।

0: ପୁଣି ଦେଶକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ଆମ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ପ୍ରଥମେ ସ୍ୱାବଲମ୍ବୀ ହୋଇ ରୋଜଗାରକ୍ଷମ ହୋଇପାରିଲେ ପରିବାରର ଆର୍ଥିକ ଉନ୍ନତି ହେବା ସହ ଦେଶର ପ୍ରଗତିରେ ମଧ୍ୟ ଆମେ ସାହାଯ୍ୟ କରିପାରିବା। ଆଜି ଆମ ସହିତ ଜଣେ ଭଉଣୀ ଅଛନ୍ତି, ସେ କିଭଳି ନିଜେ ରୋଜଗାରକ୍ଷମ ହେବା ସହ ପରିବାରର ସଦସ୍ୟମାନଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି ସେ ସମ୍ପର୍କରେ ଶୁଣିବା। କଣ ଭଉଣୀ ଆପଣଙ୍କ ନାଁଟା?
1: ମୋ ନାମ ଦ୍ରୌପଦୀ ବେହେରା, ଘର ବାରିପଦା ଦେଉଳସାହି।
0: ଘରେ ସବୁ ଆପଣଙ୍କର କିଏ କିଏ ଅଛନ୍ତି?
1: ହଜବେଣ୍ଡ ଅଛନ୍ତି, ଦୁଇଟା ପୁଅ, ବଡ଼ ପୁଅ ନାସିକ ମହାରାଷ୍ଟ୍ରରେ ସର୍ଭିସ କରେ, କମ୍ପାନୀ ସର୍ଭିସ। ସାନ ପୁଅ ଘରେ ଅଛି, +3 ସାରିକି।
0: ପିଲାମାନେ ବଡ଼ ହେଇଗଲେଣି?
1: ହଁ।
0: ଘର କାମ ତ ନିଶ୍ଚିତ ରୂପେ କରିବାକୁ ପଡ଼ୁଥିବ, ତା ସହିତ ଆଉ କଣ କରନ୍ତି?
1: ସିଲେଇ କରି ଧୂପ କାମରେ ବି ହେଲ୍ପ କରି।
0: କଣ ସବୁ ସିଲେଇ କରନ୍ତି?
1: ବ୍ଲାଉଜ, ବାବାଙ୍କର ସବୁ ଡ୍ରେସ, ଛୋଟ ଡ୍ରେସ, ବଡ଼ ଡ୍ରେସ, ଆଉ ଏମିତି କେତେବେଳେ ସାୟା, ଛୋଟ ଛୋଟ ଜିନିଷ ଏମିତି ସିଲେଇ କରେ।
0: ସିଲେଇ ତାଲିମ ନେଇଛନ୍ତି କି?
1: ଘରେ ଜଣଙ୍କ ପାଖକୁ ଯାଇକି।
0: କେତେ ଦିନ ସିଲେଇ ଶିଖିଥିଲେ?
1: ହଁ, 7-8 ମାସ।
0: 7-8 ମାସ ଭିତରେ କଣ କଣ ଶିଖିଥିଲେ?
1: ତକିଆ ଖୋଳ, ସେମିଜ, ସେଇଠୁ ଶିଖିଥିଲି କିଛି। ତାପରେ ଆଉ ଅସୁବିଧା ଯୋଗୁଁ ଯାଇପାରିଲିନି, ତାପରେ ଘରେ ନିଜେ ନିଜେ ଆଇଡିଆ ଖର୍ଚ୍ଚ କରି ସିଲେଇ କଲି।
0: ତେବେ ବାହାରୁ ବରାଦ ନେଇକି ସିଲେଇ କରୁଛନ୍ତି?
1: ହଁ।
0: ଗୋଟେ ବ୍ଲାଉଜ ଆପଣ ସିଲେଇ କଲେ କେତେ ପଇସା ପାଆନ୍ତି?
1: ଗୋଟେ ବ୍ଲାଉଜର ଏମିତି ଅସ୍ତ୍ର ଦିଆ 150-200 ଭିତରେ ଦେଖିକି, ଆଉ ପ୍ଲେନ୍ ବ୍ଲାଉଜ ଗୁଡ଼ା 80-100 ଭିତରେ।
0: ବିଭିନ୍ନ ଡିଜାଇନର ବ୍ଲାଉଜ ଆମ ବଜାର ମାନଙ୍କରେ ମିଳୁଛି, ସେଇ ପ୍ରକାର ଡିଜାଇନ ଆପଣ କରିପାରୁଛନ୍ତି?
1: ଦେଖିକି କରିପାରିବି।
0: ଡିଜାଇନ ବାଲା ବେଶୀ ପସନ୍ଦ କରୁଛନ୍ତି ନା ଏମିତି ପ୍ଲେନ୍?
1: ପ୍ଲେନ୍ ବାଲା ଅଧିକ ପସନ୍ଦ କରନ୍ତି, କାହିଁକି ନା ସେଇଟା ସବୁଦିନ ପାଇଁ ସେ ବ୍ଲାଉଜଟା ରୁହେ ନା, ସବୁ ବୟସରେ ବି ପିନ୍ଧି ପାରିବେ।
0: ତେବେ ଦିନକୁ ପାଖାପାଖି କେତେ ଲୋକ ଆସନ୍ତି ଆପଣଙ୍କ ପାଖକୁ?
1: ଆମର ଘରଟା ଟିକେ ଗଳି ଭିତରେ, ଦୋକାନ ତ ନାହିଁ, ଅଳ୍ପ ଲୋକ ଆସନ୍ତି, ଯେତେବେଳେ ଜାଣିଛନ୍ତି ଯେ ରାସ୍ତା କଡ଼ରେ ହେଲେ ଭଲ ହୁଅନ୍ତା।
0: ସବୁଦିନେ ଲୋକ ଆସନ୍ତି ନା ଏମିତି ପର୍ବପର୍ବାଣୀରେ ଟିକେ ଅଧିକ ଆସନ୍ତି?
1: ମଝିରେ ମଝିରେ ଯାହାର ସବୁ ପାଖରେ ସବୁ କୁହନ୍ତି ପର୍ବପର୍ବାଣୀ, କାହାର ଜନ୍ମଦିନ କି ଅଷ୍ଟମୀ କି ଦୁର୍ଗାପୂଜା।
0: ଆଉ କହୁଥିଲେ ଯେ ଧୂପକାଠି ପ୍ରସ୍ତୁତ କରନ୍ତି, କେତେ ଦିନ ହେଲାଣି କଲେ?
1: ଆଗେ ମେସିନ୍ ଆଣିକି ଆମେ ସବୁ ପ୍ରଡକ୍ସନ ଖାଲି କଲୁ, ଖାଲି ବଳା କାଠି, ତାପରେ ସେଣ୍ଟ ଦେଇକି।
0: ମେସିନ୍ କିଣିଲେ କଣ ନିଜେ ପଇସା ଖର୍ଚ୍ଚ କରିଛନ୍ତି?
1: ହଁ ହଁ, ଲୋନ୍ କରିକି, ସେଇ ଲୋନ୍ ପଇସାରୁ ଉଠେଇକି ଆଣିଲୁ।
0: କେବଳ ଏଇ ଧୂପକାଠି ପାଇଁ ଲୋନ୍ କଲେ?
1: ହଁ।
0: କେତେ ଟଙ୍କା ଲୋନ୍ କଲେ?
1: 3 ଲକ୍ଷ।
0: ଏଥିପାଇଁ ଯୋଉ ତାଲିମ ନେଇଛନ୍ତି କି ଆପଣ?
1: ହଁ।
0: ଯୋଉ ଲୋନ୍ କଲେ ସେଟା କେମିତି ପାଇଲେ, କେତେ ଦିନ ଭିତରେ ଆପଣ ଲୋନ୍ ପାଇଲେ, କୋଉଠୁ ଲୋନ୍ଟା ପାଇଲେ?
1: DIC ଅଫିସରୁ, ଯେ ବାବୁ ଟିକେ ହେଲ୍ପ କଲେ। ମୁଁ
0: ସ୍ୱାମୀ କ'ଣ କରନ୍ତି?
1: ସେ ନିକରେ ଥିଲେ, ନିକ ତ ବନ୍ଦ ହେଇଯାଇଛି, ତାପରେ ଏଇସବୁ ଡିସିସନ ନେଲୁ ଆମେ ଅଗ୍ରଗତି ପାଇଁ।
0: ମେସିନ୍ କୋଉଠୁ ଆଣିଲେ?
1: ମେସିନ୍ ଆଣିଲେ ଭୁବନେଶ୍ୱରରୁ।
0: ମେସିନ୍ ଆଣିଲା ପରେ ଆପଣ ସ୍ୱାମୀ ସ୍ତ୍ରୀ ମିଶିକି କାମ କରୁଛନ୍ତି ନା ଆଉ ଲୋକ ରଖିଛନ୍ତି?
1: ନା, ଖାଲି ଆମେ ନିଜେ, ପୁଅ ବି ଅଛି, ସ୍ୱାମୀ ସ୍ତ୍ରୀ ପୁଅ ମିଶିକି।
0: ତଥାପି ଦିନକୁ କେତେ ପ୍ରଡକ୍ସନ ବାହାରୁଛି?
1: 6 କିଲୋ 8 କିଲୋ।
0: ଏଥିପାଇଁ ଆପଣ ତାଲିମ ନେଇଥିଲେ?
1: ହଁ।
0: କେତେ ଦିନ ତାଲିମ ନେଇଥିଲେ?
1: 14-15 ଦିନ।
0: ସେଟା ସରକାରଙ୍କ ତରଫରୁ ଦିଆହେଇଥିଲା ନା ଆପଣଙ୍କ ଉଠି?
1: ନାଇଁ, ସରକାରଙ୍କ ତରଫରୁ।
0: 14-15 ଦିନ ଭିତରେ ଆପଣ ଶିଖି ଯାଇଥିଲେ ଧୂପକାଠି ପ୍ରସ୍ତୁତି? ତେବେ ଆମ ଭଉଣୀମାନଙ୍କୁ ଟିକେ କହିବେ ଯେ ଧୂପକାଠିଟା କେମିତି ପ୍ରସ୍ତୁତ କରାଯାଏ, ସେଥିପାଇଁ କ'ଣ କ'ଣ ଆବଶ୍ୟକ ଜିନିଷ ଦରକାର ହୁଏ?
1: ଧୂପକାଠି ପାଇଁ ଆମର ମେଟେରିଆଲ ସବୁ ଗୁଣ୍ଡଟା ଅଛି, ସେ ଗୁଣ୍ଡଟାରେ ତାର ସବୁ ମିକ୍ସ ହେଇକି ଆଗରୁ ଆମେ ସବୁ କିଣା ଆଣି ଆସୁଛେ ସବୁ ମିକ୍ସ ବାଲା, ତାପରେ ସେ ଡଷ୍ଟ ଆଣିକି କେଜି ଡଷ୍ଟରେ 1/2 କେଜି ପାଣି ଗୁଳା ହେଇକି ତାକୁ ମେସିନ ଇଏରେ ତାର ଅଛି, ଜାର ଅଛି, ଜାର ଭିତରେ ଭର୍ତ୍ତି କରିକି ମେସିନର ଅଟୋମେଟିକ ମେସିନ, ସେଟା ଇଲେକ୍ଟ୍ରି ଦ୍ୱାରା କାଠି ତାର ଭର୍ତ୍ତି କରି ମେସିନ ଦେଖିଲେ ଜଣାପଡ଼ିଯିବ କେପଟୁ କେମିତି ଇଏ କରାଇକି ସୁଇଚ ଅନ୍ କଲେ ଜଣାପଡ଼ିବ।
0: ସେ ମେସିନର ମୂଲ୍ୟ କେତେ ଥିଲା?
1: 10 ଲକ୍ଷ।
0: ତେବେ ଏଇ ଯୋଉ କଞ୍ଚାମାଲ କୋଉଠୁ ଆଣୁଛନ୍ତି?
1: କଞ୍ଚାମାଲ ବେତନଟିରୁ ଆସିଥିଲା, ଆଉ ଏଠି ବାରିପଦା ଭିତରୁ ବି ଆସିଥିଲା,
0: ତେଣୁ ଆମର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ମିଳୁଛି,
1: ମିଳୁଛି,
0: କିଛି ଅସୁବିଧା ନାହିଁ। ତେବେ ଯାହା ଆପଣ ଉତ୍ପାଦନ କରୁଛନ୍ତି ତାକୁ ବିକ୍ରି ବଟାର କେମିତି କ'ଣ ବ୍ୟବସ୍ଥା ହେଇଛି?
1: ମାର୍କେଟିଂ ଲାଇନ୍ଟାକୁ ଟିକେ ସେଇଟା ପରିଶ୍ରମ ଟିକେ ହଜବେଣ୍ଡ ଯାଇ

0: ଯାଇକି ମାର୍କେଟ ଲାଇନରେ ଟିକେ ଲୋକଙ୍କୁ କହୁଛନ୍ତି, ବେପାରୀ ମାନଙ୍କୁ, ଦୋକାନୀ ମାନଙ୍କ ସାଙ୍ଗରେ ଟିକେ କଥାବାର୍ତ୍ତା କରୁଛନ୍ତି। ଆଗରୁ ଏତେଟା ହଉନଥିଲା, ଏବେ ଟିକେ ଭଲ ଚାଲୁଛି।
1: ତେବେ ଯାହା ବି ଆପଣ ଉତ୍ପାଦନ କରୁଛନ୍ତି ସବୁ ବିକ୍ରି ହେଇଯାଉଛି,
0: ହଁ,
1: କିଛି ଅର୍ଡର ନେଇକି କରୁଛନ୍ତି କି?
0: ନାଇଁ ଅର୍ଡର ତ ଦଉଛନ୍ତି, ଏମିତି କହୁଛନ୍ତି ଯେ ଆମର ଏତେ ପ୍ୟାକେଟ ଝୁଣା ଦରକାର, ଏତେ ପ୍ୟାକେଟ କଳା ଧୂପ ଦରକାର। ଆଉ
1: ତେବେ ତାର ମଧ୍ୟ ଭେରାଇଟି
0: ହଁ
1: ରଖିଛନ୍ତି,
0: ହଁ
1: ତା ଦେହରେ ଯାହା ମିଶଉଛନ୍ତି ତିଆରି କଲାବେଳେ, ଆଉ ସେ ଅନୁସାରେ ମୂଲ୍ୟରେ ବି ତ ପାର୍ଥକ୍ୟ ରହୁଥିବ,
0: ସେଣ୍ଟ ଏକା କାଠି ସମାନ ସବୁ ଦିଆହଉଛି,
1: ଆଉ ଦର ସମାନ ବି ଅଛି,
0: ହଁ
1: କିନ୍ତୁ ଯିଏ ଯାହାର ପସନ୍ଦ ଅନୁଯାୟୀ ନଉଛନ୍ତି।
0: ନଉଛନ୍ତି, ସେଣ୍ଟ ଦେଖିକି ଯିଏ ଯାହାର ସେଣ୍ଟଟା ବାସ୍ନାଟା ଯେମିତି ହଉଛି।
1: ହାରାହାରି ମାସକୁ ଆପଣ କେତେ ଏଇ ଧୂପକାଠି ପ୍ରସ୍ତୁତିରେ ରୋଜଗାର କରୁଛନ୍ତି,
0: ତଥାପି 20,000 ଭିତରେ
1: ମାସକୁ ଲାଭ
0: ହଁ ହଁ
1: ପାଉଛନ୍ତି?
0: କେତେବେଳେ
1: ଆପଣ ଯୋଉ ଲୋନ୍ କରିଛନ୍ତି, ଲୋନ୍ ଶୁଝିବା ଆରମ୍ଭ କଲେଣି?
0: ହଁ 2 ମାସ ପରେ ଆରମ୍ଭ ହେଇଛି।
1: ଲୋନ୍ ଶୁଝୁଛନ୍ତି, ମାସକୁ କେତେ ଟଙ୍କା ଲୋନ୍ ଶୁଝୁଛନ୍ତି?
0: 3,500।
1: 3,500 ଟଙ୍କା ସୁଝି ଦେଉଛନ୍ତି ମାସକୁ, ତାପରେ ଆପଣଙ୍କର ଯାହା ଲାଭ ହେଉଛି। ଏଇ କାମରେ ଆପଣଙ୍କୁ ତ ସ୍ୱାମୀ ସାହାଯ୍ୟ କରନ୍ତି, ପୁଅ ବି ସାହାଯ୍ୟ କରନ୍ତି, ଆପଣ କ'ଣ କ'ଣ କାମ କରନ୍ତି ଏଇ ଧୂପକାଠି ପ୍ରସ୍ତୁତିରେ?
0: ପ୍ରଡକ୍ସନରେ ବି ହେଲ୍ପ କରି, ମେସିନରେ ବସିକି ତିଆରି ବି କରିଛି, ଆଉ ଧୂପର ଖୋଳ ତିଆରି କରେ, ପ୍ୟାକିଂରେ ଗଣିକି ସବୁ ପ୍ୟାକିଂ କରିବା, ସିଲ୍ ମାରିବା, 2 ଘଣ୍ଟା ଶୁଖାଯିବ ସବୁ ଖରାରେ, ସେଟାରେ ବି ହେଲ୍ପ କରି, ଯେବେ ପ୍ରଡକ୍ସନ ହୁଏ ତା ପର ଦିନ ଶୁଖାଯାଏ, 2 ଘଣ୍ଟା ଖରାରେ ଟିକେ ପଡ଼ିନେ, ତାପରେ ଆଣିକି ତାକୁ ପୁଣି ରଖାଯିବ, ତାପରେ ସେଣ୍ଟ ଦେଇକି ରଖାଯାଏ 24 ଘଣ୍ଟା, ତାକୁ ଗୋଟେ ଢାଙ୍କୁଣି ଦିଆ ଜାଗାରେ ରଖାଯାଏ, 24 ଘଣ୍ଟା ପରେ ତାକୁ ପ୍ୟାକିଂ କରାଯାଏ ସକାଳେ,
1: କେତେବେଳେ କରନ୍ତି କାମ?
0: ସେଟା ସନ୍ଧ୍ୟା ଟାଇମଟାର ପ୍ୟାକିଂଟା ରଖି, ଆଉ ଦ୍ୱିପହରେ ଏମିତି କେତେବେଳେ ଯଦି ପ୍ରଡକ୍ସନ ହଉଥାଏ, ବାପ ପୁଅ ବସିଥାନ୍ତି ମାନେ ସେମାନେ ଯଦି କାମରେ ଥାନ୍ତି ମୁଁ ଟିକେ ବସିଯାଏ ଫାଙ୍କା ଟାଇମରେ, ଆଉ ସିଲେଇ ବି କେତେବେଳେ ଉପରଓଳି କରେ, କେତେବେଳେ ସକାଳୁ ଓଳି କରି, ସକାଳୁ ତ ଟାଇମ ହୁଏନି, ଏଇ 10:30-11 ଭିତରେ ଅଧଘଣ୍ଟେ ପାଇଁ,
1: ସକାଳୁ କେତେବେଳେ ଉଠିବାକୁ ପଡ଼େ ଆପଣଙ୍କୁ?
0: 4:30,
1: ରାତିରେ ଶୋଇଲା ବେଳକୁ କେତେ ସମୟ ହେଉଛି?
0: 10:30-11 ଏମିତି।
1: ତେବେ ଆମ ଭଉଣୀମାନେ ଯଦି ଏଇ ଧୂପକାଠି ପ୍ରସ୍ତୁତ କରିବେ ଏବଂ ସେଥିରୁ କିଛି ରୋଜଗାର କରିବା ପାଇଁ ଚାହିଁବେ, ତାଙ୍କୁ କ'ଣ କରିବା ପାଇଁ ପଡ଼ିବ?
0: ପଇସା ଥିବ ଯଦି ଭଲ ହେଲା ମେସିନ୍ ନେଇ ଆସିଲେ, ଆଉ ନହେଲେ ଏମିତି ଲୋନ୍ ଆଣିକି ମେସିନ୍ କି।
1: ଲୋନ୍ ଆବେଦନ କରିବାର କେତେ ଦିନ ଭିତରେ ଆପଣ ଲୋନ୍ ପାଇଲେ?
0: 2 ମାସ ପାଖାପାଖି
1: ଲୋନ୍ ହେଇଗଲା, ଲୋନ୍ କରିକି ବି ଜଣେ କିଛି କରିପାରିବେ, ତ ସେଥିପାଇଁ କିଛି କ୍ରାଇଟେରିଆ ରହିଛି କି ଯେ ଏଇ ପ୍ରକାର କ୍ରାଇଟେରିଆ ଥିଲେ ଲୋନ୍ ଦିଆଯିବ, ସେମିତି କିଛି ରହିଛି
0: ନାଇଁ,
1: କି?
0: ସେମିତି କିଛି ନାହିଁ।
1: ତେବେ କୋଉଠି ଆବେଦନ କରିଥିଲେ ଆପଣ? ଯୋଉ ଆମର ଜିଲ୍ଲା ଶିଳ୍ପ କେନ୍ଦ୍ର ବା DIC ଯୋଉ ଅଛି ସେଇଠି କରିଥିଲେ ନା?
0: ସେଇଠି DIC
1: ସେଇଠି ଆପଣ ଆବେଦନ କଲେ, ତାଲିମ ତାପରେ ନେଲେ ନା ଆଗ ତାଲିମ ନେଇଥିଲେ ପରେ
0: ଆଗେ ତାଲିମ ସେମାନେ ଟ୍ରେନିଂଟା
1: ତାଲିମ
0: ଦେବେ,
1: ବ୍ୟବସ୍ଥା କରିଥିଲେ, ସରକାର ତାଲିମର ମଧ୍ୟ ବ୍ୟବସ୍ଥା କରିଛନ୍ତି। ତେବେ ଜଣେ ଚାହିଁଲେ ନିଶ୍ଚିତ ରୂପେ ସେଇ କାମ କରିପାରିବେ, କାରଣ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦିଆଯାଉଛି, ତାଲିମ ବି ଦିଆହେଉଛି। ତାଲିମ ସମୟରେ କିଛି ପଇସା ଖର୍ଚ୍ଚ କରିବା ପାଇଁ ପଡ଼ିଥିଲା କି ଆପଣଙ୍କୁ?
0: ନା ନା କିଛି ନାହିଁ,
1: ତେଣୁ ମାଗଣାରେ ତାଲିମ ମଧ୍ୟ ଦିଆଯାଉଛି, ଦୋକାନ ପାଇଁ ପଇସା ଇନଭେଷ୍ଟ କରିବା ଦରକାର ନାହିଁ,
0: ଦରକାର
1: ଜଣେ
0: ନାହିଁ,
1: ନିଜ ଘରେ
0: ଘରେ
1: ଥାଇକି
0: ବି ଟିକେ
1: କରିପାରିବେ।
0: ଜାଗା ଥିବା ଦରକାର, ମେସିନ୍ ଟା ରହିବ,
1: ବିଦ୍ୟୁତ ଦେୟ ଅଧିକ ଦେବାକୁ ପଡ଼ୁଥିବ?
0: ଘର ସାଙ୍ଗରେ କନେକ୍ସନ୍ କରିଦିଆ ହେଇଛି, ତଥାପି ମାସରେ 200 କନ୍ତ୍ରୁ ଉଠୁଛି।
1: ଆଜି ଆପଣ ଆମ ଅନୁଷ୍ଠାନକୁ ଆସିଲେ, ଆପଣ କିଭଳି ନିଜ ପ୍ରଚେଷ୍ଟାରେ କିଛି କରି ନିଜେ ରୋଜଗାରକ୍ଷମ ହେବା ସହ ପରିବାରର ସଦସ୍ୟମାନଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି ସେ ସମ୍ପର୍କରେ କହିଲେ, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ତଥା ଶ୍ରୋତା ଭଉଣୀମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ, ନମସ୍କାର।
0: ନମସ୍କାର।

ହଁ ଭଉଣୀ, ବର୍ଷା ଦିନରେ ଘର ଭିତରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଘର ବାହାର ମଧ୍ୟ ସେଭଳି ପରିଷ୍କାର ରଖିବା। ଯେଉଁ ଗଛ ଗୁଡ଼ିକ ଅଧିକ ବଢ଼ିଯାଇଛି, ଲଟା ଜାତୀୟ ଗଛ, ତାକୁ ଆମେ କାଟିକି ଠିକ୍ ସାଇଜ କରିକି ରଖିବା। ଅନାବନା ଗଛ, ଘାସ ଏସବୁକୁ ଉପାଡ଼ି ଦେବା। ବିଭିନ୍ନ ପ୍ରକାରର କୀଟନାଶକ ତରଳ ପଦାର୍ଥ ବଜାରମାନଙ୍କରେ ମିଳୁଛି, ତାକୁ ଆମେ ସଂଗ୍ରହ କରି ଘର ପୋଛିଲା ବେଳେ ବ୍ୟବହାର କଲେ ମଶା, ମାଛି, ପିମ୍ପୁଡ଼ି, ଅନ୍ୟାନ୍ୟ କୀଟ ଆଦି ଘରେ ହେବ ନାହିଁ। ରୋଷେଇ ଘରକୁ ସେମିତି ସବୁବେଳେ ସଫା ସୁତୁରା ରଖିବା। ଘରେ ବାସନକୁସନ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ଡବା, ବୋତଲ ଏସବୁକୁ ପୋଛାପୋଛି କରି ରଖିଲେ କୌଣସି ପ୍ରକାର ଫଙ୍ଗସ୍ ବା କୌଣସି ଜୀବାଣୁ ହେବେ ନାହିଁ। ସେହିଭଳି ଆମେ ଏଇ ବର୍ଷା ଦିନରେ କମ୍ ପରିମାଣର ଜିନିଷ କିଣିବା। ଅଟା, ମଇଦା, ବେସନ, ବାଦାମ ମଞ୍ଜି ଏହି ପ୍ରକାର ଜିନିଷ ଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କା ଅଛି।

ତାହା ମଧ୍ୟ ବେଶୀ ଦିନ ରହିବ। ସେହିପରି ଗୋଟା ମୁଗ ବିରି ଏସବୁ ଯଦି ଘରେ ଅଛି ତାକୁ ଯେଉଁ ଖରା ହେଉଛି ତାକୁ ଟିକେ ଶୁଖେଇକି ରଖିବା ଦରକାର। ସେହିଭଳି ଚାଉଳ ଗହମ ଯାହା ବି ଘରେ ଅଛି ଖରା ସମୟରେ ଟିକେ ଶୁଖେଇକି ରଖିଲେ ଯାହା ବି ପୋକଜୋକ ହେଇଥିବେ ମରିଯିବେ, ଆଉ ପବନ ନ ବାଜୁଥିବା ଜାଗାରେ ରଖିଲେ ସେଗୁଡ଼ିକ ଭଲ ରହିବ। ଏଇଠି ଆମ ଭଉଣୀମାନଙ୍କୁ ଅନୁରୋଧ ଯେ ପିଲା ହୁଅନ୍ତୁ ବା ବୟସ୍କ ଲୋକ ହୁଅନ୍ତୁ, ବାହାରେ ନ ଖାଇ କିମ୍ବା ବାହାର ଜଳଖିଆ ନ ଆଣି ଘରେ ତିଆରି କରି ଗରମ ଥିବା ଅବସ୍ଥାରେ ନିଜେ ଖାଆନ୍ତୁ, ପରିବାରର ଅନ୍ୟ ସଦସ୍ୟଙ୍କୁ ଖୁଆନ୍ତୁ।

ରେ ପରିଣତ ହୁଏ। ଭଲ ଭଲ ଅଭ୍ୟାସ ମିଶି ଆମ ଚରିତ୍ର ନିର୍ମାଣ କରେ। ଆମ ଚରିତ୍ର ହିଁ ଆମର ବ୍ୟକ୍ତିତ୍ୱ, ତାହା ହିଁ ଆମକୁ ଚିହ୍ନାଇ ଦିଏ। ମୋଟାମୋଟି ଭାବେ କୌଣସି ବ୍ୟକ୍ତି ନିଜ ବ୍ୟବହାର ଦ୍ୱାରା ଜଣାଯାଇଥାଏ। ଆମର କାର୍ଯ୍ୟ ଏବଂ ବ୍ୟବହାର ଦ୍ୱାରା ଆମ ଭିତରେ ସଜା ଯାଇଥିବା ସଦ୍ଗୁଣ ହିଁ ପ୍ରକଟିତ ହୁଏ। ତେଣୁ ସର୍ବଦା ଉତ୍ତମ ସଦ୍ଗୁଣ ପ୍ରତି ସଜାଗ ଏବଂ ସାବଧାନ ରହିବା ଉଚିତ। ବିନୟ ଏବଂ ବିବେକ ଏପରି ଦୁଇଟି ସଦ୍ଗୁଣ ଯାହାଦ୍ୱାରା ଆମେ ନିଜେ ଏବଂ ନିଜ ପାଖ ପଡ଼ୋଶୀଙ୍କ ଜୀବନକୁ ସୁନ୍ଦର ଓ ଶ୍ରେଷ୍ଠ କରିପାରିବା। ବିଦ୍ୟା ଦ୍ୱାରା ବିନୟ ଲାଭ ହୋଇଥାଏ, ବିନୟ ଦ୍ୱାରା ପାତ୍ରତା ଲାଭ ହୁଏ ଏବଂ ପାତ୍ରତା ଦ୍ୱାରା ଧନ ଅର୍ଥାତ୍ ଅର୍ଥ ଲାଭ ହୁଏ। ଧନ ଲାଭ ଦ୍ୱାରା ବ୍ୟକ୍ତି ସେହି ଧନକୁ ଧାର୍ମିକ ଏବଂ ସାମାଜିକ ପ୍ରୟୋଜନରେ ବିନିଯୋଗ କରନ୍ତି। ସେତେବେଳେ ଯେଉଁ ଆତ୍ମସନ୍ତୋଷ ମିଳେ ତାହା ହିଁ ପ୍ରକୃତ ସୁଖ। ତେଣୁ ଶ୍ଳୋକରେ କୁହାଯାଇଛି, ବିଦ୍ୟା ଦଦାତି ବିନୟମ୍, ବିନୟାତ୍ ଜାତି ପାତ୍ରତାମ୍, ପାତ୍ରତ୍ୱାତ୍ ଧନମାପ୍ନୋତି ଧନାତ୍ ଧର୍ମ ସ୍ତତଃ ସୁଖମ୍। ବ୍ୟକ୍ତିଠାରେ ଯେଉଁ ପରିମାଣରେ ବିଦ୍ୟାର ବିକାଶ ହୁଏ ସେହି ପରିମାଣରେ ସେ ନମ୍ର ହୋଇଯାଏ। ବିଦ୍ୟାବିହୀନ ବ୍ୟକ୍ତିର ଆଚରଣ ଶୁଷ୍କ ଏବଂ ଶିଷ୍ଟତା ବିହୀନ ହୋଇଥାଏ, ଫଳଭରା ଶାଖା ନଈ ପଡ଼େ। ସେହିପରି ବିଦ୍ୟା ଦ୍ୱାରା ସମ୍ପନ୍ନ ବ୍ୟକ୍ତି ମଧ୍ୟ ବିଦ୍ୟା ଲାଭ କରି ବିନମ୍ର ହୁଅନ୍ତି, ଯେପରି ଶୁଷ୍କ ମେଘଖଣ୍ଡମାନ ଉଚ୍ଚ ଆକାଶରେ ଘୁରି ବୁଲୁଥାନ୍ତି, କିନ୍ତୁ ଯେତେବେଳେ ସେଗୁଡ଼ିକ ଜଳରେ ଭାସିଯାଆନ୍ତି ସେତେବେଳେ ସେଗୁଡ଼ିକ ଭୂମିର ନିକଟବର୍ତ୍ତୀ ହୋଇ ଜଳବର୍ଷା କରନ୍ତି। ମହାପୁରୁଷମାନଙ୍କର ଏପରି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଥିରୁ ସେମାନଙ୍କର ବିନମ୍ରତା ପ୍ରକଟିତ ହୋଇଥାଏ। ସେମାନେ ପ୍ରକୃତରେ ବିନୟ ଭୂଷିତ ହୋଇଥାନ୍ତି। ଭାରତର ପ୍ରଥମ ରାଷ୍ଟ୍ରପତି ଦେଶରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜୀ ସେତେବେଳେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ। ତାହା ଏକ ସମ୍ମାନୀୟ ତଥା ଗୌରବଶାଳୀ ପଦ ଥିଲା। ଥରେ ସେ ପ୍ରୟାଗର ଲିଡର ସମ୍ବାଦପତ୍ରର ସମ୍ପାଦକ ଶ୍ରୀ ଚିନ୍ତାମଣିଙ୍କ ସହିତ ସାକ୍ଷାତ କରିବା ପାଇଁ ଆସିଥିଲେ। ସାକ୍ଷାତ ପାଇଁ ଚପରାସୀଙ୍କୁ କାର୍ଡ଼ଟି ଦେଲେ। ଚପରାସୀ ସମ୍ପାଦକଙ୍କ ଟେବୁଲ ଉପରେ କାର୍ଡ଼କୁ ରଖି ଫେରି ଆସିଲା ଏବଂ ତାଙ୍କୁ ଅପେକ୍ଷା କରିବାକୁ କହିଲା। ରାଜେନ୍ଦ୍ର ବାବୁଙ୍କ ଲୁଗା ବର୍ଷାରେ ଭିଜି ଯାଇଥିଲା। ଅବସର ସମୟ ମିଳିବାରୁ ସେ ସେଠାରେ ଥିବା ମଜୁରିଆମାନଙ୍କ ଉହ୍ନେଇ ପାଖକୁ ଚାଲିଗଲେ, ତାଙ୍କ ହାତ ଓ ଲୁଗା ଶୁଖାଇବାକୁ ଲାଗିଲେ। କିଛି ସମୟରେ ସମ୍ପାଦକଙ୍କ ଦୃଷ୍ଟି କାର୍ଡ଼ ଉପରେ ପଡ଼ିଲା। ସେ ବ୍ୟସ୍ତ ହୋଇ ତାଙ୍କୁ ସ୍ୱାଗତ ପାଇଁ ନିଜେ ଦୌଡ଼ି ଆସିଲେ। ତାଙ୍କୁ ମୁଲିଆମାନଙ୍କ ଉହ୍ନେଇ ପାଖରେ ହାତ ଓ ଲୁଗା ଶୁଖାଉଥିବାର ଦେଖିବାକୁ ମିଳିଲା। ସମ୍ପାଦକ ମହୋଦୟ ସେଥିପାଇଁ କ୍ଷମା ମାଗିଲେ। ରାଜେନ୍ଦ୍ର ବାବୁ ହସି ହସି କହିଲେ, ଏଥିରେ କ'ଣ ଅଛି, ଲୁଗା ଶୁଖେଇବା ତ ଗୋଟିଏ କାମ ଥିଲା, ୟା ଭିତରେ ତାହା ହୋଇଗଲା, ଖୁବ୍ ଭଲ ହେଲା। ଏପରି ଥିଲେ ବିନମ୍ରତାର ମୂର୍ତ୍ତି ରାଜେନ୍ଦ୍ର ବାବୁ। ଡକ୍ଟର ମହେନ୍ଦ୍ରନାଥ ସରକାର କଲିକତାର ପ୍ରସିଦ୍ଧ ଡାକ୍ତର ଥିଲେ। ଥରେ ସେ ରାମକୃଷ୍ଣ ପରମହଂସଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ପରମହଂସ ଜୀ ବଗିଚାରେ ବୁଲୁଥିଲେ। ତାଙ୍କୁ ମାଳୀ ବୋଲି ଭାବି ଡାକ୍ତର ସାହେବ କହିଲେ, ଓ ମାଳୀ, କିଛି ଫୁଲ ଆଣିଦିଅ, ମୁଁ ପରମହଂସଙ୍କୁ ସାକ୍ଷାତ କରିବି। ସେ ଭଲ ଭଲ ଫୁଲ ତୋଳି ତାଙ୍କୁ ଦେଲେ। କିଛି ସମୟ ପରେ ପରମହଂସ ଜୀ ସତ୍ସଙ୍ଗ ସ୍ଥାନରେ ପହଞ୍ଚିଥିଲେ। ଡାକ୍ତର ସରକାର ପରମହଂସଙ୍କର ବିନମ୍ରତାରେ ଚକିତ ହୋଇଗଲେ। ଯାହାଙ୍କୁ ମାଳୀ ବୋଲି ସେ ପ୍ରଥମେ ଭାବିଥିଲେ ସେ ହିଁ ପରମହଂସ। ସେ ଖୁବ୍ ଲଜ୍ଜିତ ହେଲେ। ଭଗବାନ ଶ୍ରୀକୃଷ୍ଣ ସେତେବେଳକୁ ଯୋଗେଶ୍ୱର ଶ୍ରୀକୃଷ୍ଣ ରୂପେ ବିଖ୍ୟାତ ହୋଇସାରିଥିଲେ। ପାଣ୍ଡବମାନଙ୍କ ରାଜସୂୟ ଯଜ୍ଞ ହେଲା। ଶ୍ରୀକୃଷ୍ଣ ସେହି ଯଜ୍ଞରେ ନିଜ ପାଇଁ ଯେଉଁ କାର୍ଯ୍ୟର ଦାୟିତ୍ୱ ନିଜେ ବାଛିଥିଲେ ତାହା ଥିଲା ଅତିଥିମାନଙ୍କର ପାଦ ଧୋଇବା, ଘୋଡ଼ାଙ୍କୁ ସଫା କରିବା ଏବଂ ଅଇଁଠାପତ୍ର ଉଠାଇବା। ଏହା ଥିଲା ଶ୍ରୀକୃଷ୍ଣଙ୍କ ମହାନତା ଅର୍ଥାତ୍ ତାଙ୍କର ବିନମ୍ରତା। ପ୍ରତ୍ୟେକଙ୍କୁ ତ ବୁଦ୍ଧି ମିଳିଛି, କିନ୍ତୁ ବିବେକ ଖୁବ୍ କମ୍ ଲୋକଙ୍କ ପାଖରେ ଅଛି, ଯାହାଦ୍ୱାରା ସେମାନେ ନିଜର ବୁଦ୍ଧିର ଉପଯୁକ୍ତ ବିନିଯୋଗ କରିପାରୁଛନ୍ତି। ଶାରୀରିକ ଶ୍ରମ ଏବଂ ବୁଦ୍ଧିର ଭଣ୍ଡାର ନେଇ ଯଦି ବ୍ୟକ୍ତି ବିବେକ ଶୂନ୍ୟ ହୋଇଥାଏ ତେବେ ସବୁ କିଛି ବ୍ୟର୍ଥ ହୋଇଯିବ। ବୁଦ୍ଧି ଏବଂ ଶରୀର ବଳର ଉପଯୁକ୍ତ ବ୍ୟବହାର ତ ବିବେକ ଦ୍ୱାରା ହିଁ ହୋଇଥାଏ। ତରବରରେ ବିବେକ ପ୍ରୟୋଗ ନକରି କୌଣସି ଚିନ୍ତା ନକରି କେତେ ଲୋକ କାମ କରନ୍ତି, ପରେ ନିଜେ କରିଥିବା କାର୍ଯ୍ୟ ପାଇଁ ପଶ୍ଚାତ୍ତାପ କରିଥାନ୍ତି। ସେମାନଙ୍କୁ ବୁଦ୍ଧିମାନଙ୍କ ମଧ୍ୟରେ ବୁଦ୍ଧିହୀନ ବୋଲି କୁହାଯାଏ। ବିବେକର ସମୁଚିତ ପ୍ରୟୋଗ ନକରି କାମ କରିବା ପାଇଁ ନିଜର କ୍ଷତି ହୋଇଥାଏ ଏବଂ ଲୋକହସା ହେବାକୁ ପଡ଼ିଥାଏ। ତେଣୁ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ବିଷୟରେ ଉତ୍ତମ ରୂପେ ବୁଝି ବିଚାରି କାର୍ଯ୍ୟ କରିବା ଉଚିତ। ଆଜି ମଣିଷ ବିଜ୍ଞାନର ଡେଣା ଲଗାଇ ଆକାଶରେ ଉଡ଼ିବାରେ ଲାଗିଛି, ତଥାପି ତାକୁ ଶାନ୍ତି ସନ୍ତୋଷ ମିଳୁନାହିଁ। ଚାରିଆଡ଼େ ଜଟିଳତା, ଅଶାନ୍ତି, ବିକ୍ଷୋଭ ଏବଂ ସଂଘର୍ଷର ବାଦଲ ଢାଙ୍କି ରହିଛି। ମଣିଷ କ୍ଷୁବ୍ଧ ଏବଂ କ୍ଳାନ୍ତ। ଆକାଶ ଚିରି କାଳପୁରୁଷଙ୍କ

0: ଆଲୋଚନାଟିଏ ଶୁଣିବା। ବିନୟ ଓ ବିବେକ ଆଲୋଚନା କରୁଛନ୍ତି ରୀତିମୁକ୍ତା ମହାନ୍ତି।
1: ଆମ ବ୍ୟବହାରରେ ଯାହା କିଛି ଦେଖାଯାଏ ସେସବୁ ଆମ ବିଚାରର ଦାନ। ଉତ୍ତମ ବିଚାର ହିଁ ଉତ୍ତମ ଆଚରଣ ରୂପେ ପ୍ରକଟ ହୋଇ ଆମ ଅଭ୍ୟାସ।

0: ନାକ କାନରେ ବାଜୁଛି, ରେ ମଣିଷ, ତୋତେ ଏଥିରେ ଶାନ୍ତି ମିଳିବ ନାହିଁ। ବିବେକର ଆଉ ଏକ ଡେଣା ସୃଷ୍ଟି କର, ଭିତର ଥିବା ଚେତନାର ବିକାଶ କର, ସେ ହିଁ ସନ୍ତୁଳନ ସୃଷ୍ଟି କରିପାରିବ। ତେବେ ଯାଇ ତୁ ସତ୍ୟ ବୁଝିପାରିବୁ ଏବଂ ତୋତେ ଶାନ୍ତି ମିଳିବ। ତେଣୁ ବିଜ୍ଞାନ ଏବଂ ବିବେକ ଦୁଇଟି ଡେଣା ସାହାଯ୍ୟରେ ଉଡ଼ିଲେ ବିକାଶର ଗଗନରେ ବାସ୍ତବ ବିଜୟ ମିଳିପାରିବ। କେବେ କେବେ ଏପରି ସମୟ ଆସେ ଯେତେବେଳେ ମନୁଷ୍ୟର ବିବେକକୁ ପରୀକ୍ଷାର କଷଟିରେ ପରୀକ୍ଷା କରିବାକୁ ପଡ଼ିଥାଏ। ସେଠାରେ ତାକୁ ଜ୍ଞାନ ମିଳିଯାଏ ଏବଂ ଅନୁଚିତକୁ ନୁହେଁ ଉଚିତକୁ ବରଣ କରିନିଏ। ତେଣୁ ବିନୟ ଓ ବିବେକ ଆମ ସମସ୍ତଙ୍କ ପାଖରେ ରହିବା ଉଚିତ।
1: ତେବେ ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଏଥିସହିତ ଶେଷ ହେଲା ମହିଳା ମହଲ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ବିହାର ଦଳଚକଟା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦଳଚକଟା ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ଅନ୍ତର୍ଗତ ତାରାପୀଠ ଥାନା ନିକଟବର୍ତ୍ତୀ ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି 5 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ କେତେଜଣ ଅସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ସମ୍ପୃକ୍ତ ହୋଟେଲର ଅଭ୍ୟର୍ଥନା ଦ୍ୱାର ନିକଟରେ ଅଗ୍ନିକାଣ୍ଡ ଘଟିବା ପରେ 4 ମହଲାକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ସମୟରେ ହୋଟେଲରେ ଥିବା ଲୋକମାନେ ଶୋଇଥିଲେ। ଶ୍ରାବଣ ମାସର ସୋମବାର ଲାଗି ହୋଟେଲରେ ତୀର୍ଥଯାତ୍ରୀଙ୍କର ଭିଡ଼ ରହିଥିଲା। ହୋଟେଲ ମାଲିକଙ୍କ କହିବା ଅନୁଯାୟୀ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି କୃତ୍ରିମ ବୁଦ୍ଧିମତ୍ତା ଏବଂ ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା ଯୁଗରେ ସ୍ନାତକ ଡିଗ୍ରୀ ଶିକ୍ଷାର ଶେଷ ପାହାଚ ନୁହେଁ, ବରଂ ଜୀବନରେ ପରିବର୍ତ୍ତନକୁ ଗ୍ରହଣ କରିବା ଲାଗି ମାର୍ଗ ଉନ୍ମୁକ୍ତ କରିଥାଏ। ତାମିଲନାଡୁର ଥିରୁଭର୍ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର 11th ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଭାରତୀୟ ଶିକ୍ଷା ଭିତ୍ତିଭୂମିରେ ଗତ 2014 ଅଭୂତପୂର୍ବ ପରିବର୍ତ୍ତନ ଆସିଥିବା କହିଛନ୍ତି। ଦେଶରେ 16 ଟ୍ରିପଲ୍ ଆଇଟି, 8 କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, 8 ଆଇଆଇଏମ୍ ଏବଂ 12 ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପ୍ରତିଷ୍ଠା ବିଷୟ ନେଇ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଦେଶରୁ ଦାରିଦ୍ର୍ୟ ଦୂର କରିବା କ୍ଷେତ୍ରରେ ଶିକ୍ଷା ଏକ ବଳିଷ୍ଠ ମାଧ୍ୟମ। ସେ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଦେଶର ଶିକ୍ଷା ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ସିକିମ୍କୁ ସତର୍କ ସୂଚନା ଜାରି କରାଯାଇଛି। ଦେଶର ଅନ୍ୟ 8 ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବିହାର, କର୍ଣ୍ଣାଟକ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡ଼ୁଚେରୀ, କରେଇକାଲ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ଲଗାଣ ବର୍ଷାର ପ୍ରଭାବରୁ ଓଡ଼ିଶାର କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49 ବ୍ଲକର 947 ଗ୍ରାମର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି ବନ୍ୟା ସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପରତା ସହ କାର୍ଯ୍ୟ କରୁଛି। ଜମ୍ମୁ କାଶ୍ମୀରର ବରଫାବୃତ ଅଞ୍ଚଳରେ ଆଜି ମଧ୍ୟରାତ୍ରରୁ ଜନଗଣନା 2027 ଅନ୍ତର୍ଗତ ସୋ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ 31 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀରର 16 ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜମ୍ମୁ, ଶ୍ରୀନଗର, ସାମ୍ବା ଏବଂ ରାଜୌରୀ ଜିଲ୍ଲାକୁ ବାଦ୍ ଦିଆଯାଇଛି। ଏହି ପ୍ରକ୍ରିୟାରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ 40 ପ୍ରଶ୍ନର ଉତ୍ତର ଦେବେ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ବିହାରର ପାଟନାଠାରେ ଇଲେକ୍ଟୋରାଲ୍ ଲିଟେରାସି କ୍ଲବ୍ ଇଏଲ୍ସି 2.0 ଶୁଭାରମ୍ଭ କରିବେ। ଏହି କ୍ଲବ୍ ଜରିଆରେ ନାଗରିକମାନେ ଭୋଟ୍ ସମ୍ପର୍କିତ ତଥ୍ୟ ହାସଲ ସହ ଅର୍ଥପୂର୍ଣ୍ଣ ଯୋଗଦାନ କରିପାରିବେ ବୋଲି କୁହାଯାଇଛି। ସିକିମ୍ରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ନିର୍ବାଚନ କମିଶନ 2002 ମୂଳ ବର୍ଷ ଭାବେ ବିବେଚନା କରିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଆଗତ ଏ ସମ୍ପର୍କିତ ଆବେଦନକୁ ଖାରଜ କରି ଏହା କହିଛନ୍ତି। ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ 2002 ପରିବର୍ତ୍ତେ 1993 ମସିହାକୁ ମୂଳ ବର୍ଷ ଭାବେ ବିବେଚନା କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଭାରତ ଅଧ୍ୟକ୍ଷତାରେ 12 ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ବ୍ରିକ୍ସ ପରିବେଶ କାର୍ଯ୍ୟକାରୀ ଗୋଷ୍ଠୀ, ବରିଷ୍ଠ ଅଧିକାରୀଙ୍କ ବୈଠକ, ଜଳବାୟୁ ପରିବର୍ତ୍ତନ ଏବଂ ସମାବେଶୀ ବିକାଶ ଯୋଗାଯୋଗ କାର୍ଯ୍ୟକ୍ରମ ଆୟୋଜନ ହେବ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଏହି କାର୍ଯ୍ୟ

0: କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହାର ବିଷୟବସ୍ତୁ ରହିଛି ନମନୀୟତା, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ। ପଞ୍ଚଦଶ ଭାରତ ଥାଇଲାଣ୍ଡ ଯୁଗ୍ମ ସାମରିକ ଅଭ୍ୟାସ ପାଇଁ ଆଜି ଭାରତୀୟ ସେନାର ଏକ ଦଳ ଥାଇଲାଣ୍ଡ ଯାତ୍ରା କରିଛି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏହି ଅଭ୍ୟାସ କାର୍ଯ୍ୟ ଚଳିତ ମାସ 31 ପର୍ଯ୍ୟନ୍ତ ଜାରି ରହିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁଗ୍ମ ସାମରିକ ଅଭ୍ୟାସ ମୈତ୍ରୀ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇବ। ଥାଇଲାଣ୍ଡ ଯାତ୍ରା କରିଥିବା ଭାରତୀୟ ସେନା ଦଳରେ 170 ଯବାନ ସାମିଲ ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସୁଧାକର ଦଲାଲା କହିଛନ୍ତି, ଭାରତ ଅଧ୍ୟକ୍ଷତାରେ ହେଉଥିବା ବ୍ରିକ୍ସ କାର୍ଯ୍ୟକ୍ରମରେ ଲୋକକୈନ୍ଦ୍ରିକ ସହଯୋଗକୁ ଗୁରୁତ୍ୱ ଦିଆଯାଉଛି। ନୂଆଦିଲ୍ଲୀରେ ଆଜି ବ୍ରିକ୍ସ ସିଭିଲ ଫୋରମ 2026 ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଦଲାଲା କହିଛନ୍ତି, ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରରେ ଭାରତ ଅଧ୍ୟକ୍ଷତାରେ 350 ଅଧିକ ବୈଠକ ଅନୁଷ୍ଠିତ ହୋଇଛି। ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ରେ ଆଜି ପୁଲ୍ ଡିର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ନେଦରଲ୍ୟାଣ୍ଡସ୍ର ୱାଗନର୍ ହକି ଷ୍ଟାଡିୟମ୍ରେ ଭାରତୀୟ ସମୟ ସନ୍ଧ୍ୟା 6:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଭାରତ ୱେଲ୍ସକୁ 3-1 ପରାସ୍ତ କରି ତା'ର ଅଭିଯାନ ଆରମ୍ଭ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ପାକିସ୍ତାନକୁ 4-1 ପରାସ୍ତ କରିସାରିଛି। ଆଜିର ମ୍ୟାଚ୍ରେ ବିଜେତା ପୁଲ୍ ଡିର ଶ୍ରେଷ୍ଠ ଦଳ ସାବ୍ୟସ୍ତ ହେବ। ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ ଆଜିଠାରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ରେ ଆରମ୍ଭ ହେବ। ଭାରତୀୟ ଖେଳାଳିମାନେ ଆଜିଠାରୁ ପ୍ରଦର୍ଶନ ଆରମ୍ଭ କରିବେ। ମହିଳା ଏକକରେ ପୂର୍ବତନ ବିଶ୍ୱ ଚମ୍ପିୟନ୍ ତଥା ବିଶ୍ୱର 9 ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଆୟାରଲ୍ୟାଣ୍ଡର ସୋଫିଆ ନୋବେଲ୍ଙ୍କ ବିପକ୍ଷରେ ଖେଳିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର ଲାଗି ଖୁବ୍ ଶୀଘ୍ର ଉଚ୍ଚସ୍ତରୀୟ କମିଟି ଗଠନ କରିବେ ସରକାର। ବିହାରର ଅଶୋକଧାମ ମନ୍ଦିରରେ ଦଳାଚକଟରେ 7 ମହିଳାଙ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ମିଡ୍ ଡେ ନ୍ୟୁଜ୍। The headlines. Government to constitute high-level committee to review banking reforms and future course of public sector banks towards Vikasit Bharat. India reaffirms people-centric, humanity-first approach to BRICS collaboration during its chairship. 7 women died in stampede at Ashok Dham temple in Bihar. 5 people killed in fire incident in Birbhum, West Bengal. IMD issues red alert for extremely heavy rainfall in Gangetic, West Bengal and Odisha today. In men's cricket, Sri Lanka bore 167 for 5 in their first innings against India on day 3 of opening test at Galle. And BWF Badminton World Championships begin in New Delhi. India's M.R. Arjun Hariharan Amsakarunan advance to second round of men's doubles category. The government will soon constitute a high-powered committee on banking in achieving the vision of a Vikasit Bharat. Union Finance Minister Nirmala Sitharaman said this after inaugurating the 2-day public sector bank conclave in New Delhi today. She added that the committee will decide the future course of banking reforms by taking up issues and recommendations. Ms. Sitharaman expressed hope that the outcomes of the discussions will provide valuable substantive inputs to the committee as it formulates its recommendations on the future role of banks. She noted that Indian banks are in a position of strength with non-performing assets at their lowest ever levels, providing a strong foundation for further reforms.
2: On the basis of a well-researched set of documents which have been shared with you in advance, will hopefully provide that substantive meat for the committee to also look at. So the committee would probably have that material before them, even as they deliberate. And even as they deliberate, to give us their thoughts and also the recommendations which will help us to clearly understand where the committee wants India to go towards Vikasit Bharat, and in that the role of banks.
1: Vice President C.B. Radhakrishnan emphasized that in an era of artificial intelligence and fast evolving technology, graduation is not the end of education but a transition into a life of constant adaptation. He was addressing the 11th convocation of the Central University of Tamil Nadu in Tiruvarur in Tamil Nadu today. The Vice President also noted that the unprecedented expansion of India's educational

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ପୂର୍ବତଟ କ୍ଷେତ୍ରରେ ବର୍ଷା ଯୋଗୁଁ ପ୍ରଭାବିତ ଟ୍ରେନ୍ ଚଳାଚଳ ସ୍ଥିତିର ସମୀକ୍ଷା କଲେ ରେଳମନ୍ତ୍ରୀ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସଂସ୍କାର ଲାଗି ଉଚ୍ଚସ୍ତରୀୟ କମିଟି ଗଠନ କରିବେ କେନ୍ଦ୍ର ସରକାର। ଏବଂ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ସହାୟତା ରାଶି।

0: ଏଥର ସମ୍ପୂର୍ଣ୍ଣ ସମ୍ବାଦ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହୋଇଛି। ଏହା ବାଲେଶ୍ୱରଠାରୁ 180 କିଲୋମିଟର ଦୂରରେ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅବପାତ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଓ ବିହାର ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ 12ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷାର ପ୍ରଭାବରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49ଟି ବ୍ଲକର 947ଗ୍ରାମର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଦଶରଥପୁର ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ପ୍ରଭାବିତଙ୍କ ନିକଟରେ ତୁରନ୍ତ ରିଲିଫ୍, ସ୍ୱାସ୍ଥ୍ୟସେବା ଓ ଜରୁରୀ ସାମଗ୍ରୀ ପହଞ୍ଚାଇବା ସହ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମାଝୀ ଅପରାହ୍ନରେ ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବେ। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି ବନ୍ୟାସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି। ଏହାର ସୁଚାରୁ ପରିଚାଳନା ପାଇଁ 3 ଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପ୍ରଭାବିତ ଲୋକଙ୍କ ନିକଟରେ ଶୀଘ୍ର ସରକାରୀ ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ଜାରି ରହିଛି। ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବନ୍ୟା ଦେଖାଦେଇଛି। ବର୍ଷାର ପରିମାଣ ହ୍ରାସ ପାଇଥିବା ଯୋଗୁଁ ଯାଜପୁର ଓ ଭଦ୍ରକରେ ନଦୀର ଜଳସ୍ତର କମିଥିବାବେଳେ ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି। ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ସରକାରଙ୍କ ପକ୍ଷରୁ ବନ୍ୟାସ୍ଥିତିର ମୁକାବିଲା ପାଇଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ସାଳନ୍ଦୀ ନଦୀ ଏବଂ ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ଆଜି ଦିନ ଗୋଟାଏ ସୁଦ୍ଧା ଜଳସ୍ତର 18.73 ମିଟର ରହିଛି। ସେଠାରେ ବିପଦ ସଂକେତ ସ୍ତର ହେଉଛି 18.33 ମିଟର। ଏ ସମ୍ପର୍କରେ ଶୁଣନ୍ତୁ ଆମ ଭଦ୍ରକ ସମ୍ବାଦଦାତାଙ୍କ ରିପୋର୍ଟ।
1: ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ଜିଲ୍ଲାର ଏବେ ସୁଦ୍ଧା 4ଟି ବ୍ଲକ ଭଣ୍ଡାରୀ ପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଡ଼ିରେ ବନ୍ୟା ପ୍ରଭାବିତ ହୋଇଛି। ମୋଟ 33ଟି ଗ୍ରାମ ପଞ୍ଚାୟତ, 4ଟି ୱାର୍ଡ ଓ 134ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ 1,96,240 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ଭଦ୍ରକ ଜିଲ୍ଲା ସମ୍ବାଦଦାତା ଅଶୋକ କୁମାର ନାୟକ।
0: ଆସନ୍ତୁ ଶୁଣିବା ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲାରେ କ'ଣ ରହିଛି ପରିସ୍ଥିତି ଆମ ସମ୍ବାଦଦାତାଙ୍କଠାରୁ।
2: ଦଶରପୁର ଓ ବରୀ ବ୍ଲକର 15 ଉର୍ଦ୍ଧ୍ୱ ଗାଁ ସମ୍ପୂର୍ଣ୍ଣ ପାଣିଘେରରେ ରହିଛି। 2 ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟା ବିପନ୍ନ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ବନ୍ୟା ସ୍ଥିତିର ଗୁରୁତ୍ୱକୁ ଦୃଷ୍ଟି ରଖି ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ପୂର୍ଣ୍ଣ ପାଣିଘେରରେ ରହିଥିବା ଦଶରଥପୁର ବ୍ଲକ କସ୍ପା ପଞ୍ଚାୟତର ରାମଚନ୍ଦ୍ରପୁର ଓ ଆଖପାଖ ଗାଁ ପରିଦର୍ଶନ କରିଛନ୍ତି। ପାଣିଘେରରେ ଥିବା ବନ୍ୟା ବିପନ୍ନଙ୍କୁ ଭେଟିବା ସହ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ 24 ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଜରିଆରେ ବନ୍ୟା ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଯାଜପୁରରୁ ମୁଁ ପ୍ରିୟରଞ୍ଜନଙ୍କର ଅଲ୍ ଇଣ୍ଡିଆ ରେଡିଓ କଟକ।
0: ଦେଶର ପୂର୍ବତଟ କ୍ଷେତ୍ରରେ ଜାରି ରହିଥିବା ଲଗାଣ ବର୍ଷା ଏବଂ ରେଳ ଚଳାଚଳ ସ୍ଥିତିର ଆଜି ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପାଣି ଜମି ରହୁଥିବା ରେଳପଥ ଉପରେ ନଜର ରଖିବା ଏବଂ ଟ୍ରେନ୍ ଚଳାଚଳ ଠିକ୍ ଭାବେ ଜାରି ରଖିବାକୁ ଦକ୍ଷିଣ ପୂର୍ବ ରେଳତଟର ମହାପ୍ରବନ୍ଧକଙ୍କୁ ଶ୍ରୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି। ରୁପ୍ସା, ବାରିପଦା, ବାଙ୍ଗିରିପୋଷି ଓ ରାଉରକେଲା ବଣ୍ଡାମୁଣ୍ଡା ଭଳି କ୍ଷେତ୍ରର ରେଳପଥରେ ଅଧିକ ସାଧନ ଲଗାଇ ରେଳର ସୁରକ୍ଷିତ ଚଳାଚଳ ସୁନିଶ୍ଚିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ସରକାର ଖୁବ୍ ଶୀଘ୍ର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସଂସ୍କାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ୟାଙ୍କ୍ଗୁଡ଼ିକର ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି ଏହି ଉଚ୍ଚସ୍ତରୀୟ କମିଟି ବ୍ୟାଙ୍କିଙ୍ଗ୍ ସଂସ୍ଥା ସମ୍ବନ୍ଧରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ରିପୋର୍ଟ

ପ୍ରଦାନ କରିବ। ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ସମ୍ମିଳନୀରେ ହେବାକୁ ଥିବା ଆଲୋଚନାରୁ ବ୍ୟାଙ୍କଗୁଡ଼ିକର ଭବିଷ୍ୟତର ଭୂମିକା ନେଇ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ଭାରତୀୟ ବ୍ୟାଙ୍କଗୁଡ଼ିକର ମୂଳଦୁଆ ସୁଦୃଢ଼ ରହିଥିବା ଏବଂ ଆଗାମୀ ଦିନରେ ଅଧିକ ମଜବୁତ କରିବା ଦିଗରେ ସଂସ୍କାର ଆଣିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଉଚ୍ଚସ୍ତରୀୟ କମିଟି ରିପୋର୍ଟ ଦେବା ପରେ ସରକାର ଏବଂ ବ୍ୟାଙ୍କିଂ କ୍ଷେତ୍ର ଭାରତର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ। ଭାରତ ପାଇଁ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ପୂରଣ ନିମନ୍ତେ 20 ବର୍ଷରୁ କମ୍ ସମୟ ଥିବାବେଳେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଅର୍ଥରାଶି ଆସନ୍ତା 28 ତାରିଖ ରକ୍ଷାବନ୍ଧନ ଅବସରରେ ପ୍ରଦାନ କରାଯିବ। ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସମାରୋହରେ ସୁଭଦ୍ରା

ଆୟୋଜିତ ହେବାକୁ ଥିବା ସ୍ୱତନ୍ତ ରାଜ୍ୟସ୍ତରୀୟ ସମାରୋହରେ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତୀ ପ୍ରଭାତୀ ପରିଡ଼ା କହିଛନ୍ତି। ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକସଙ୍ଗରେ ପାଞ୍ଚଟି କିସ୍ତି ଦିଆଯିବ। ଚଳିତ ମାସ 28 ତାରିଖ ସୁଦ୍ଧା ଆବେଦନ କରିଥିବା 1 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଅର୍ଥରାଶି ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯିବ। ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଅଦାଲତ ଓ ତାଲୁକ ସ୍ତରର ଅଦାଲତଗୁଡ଼ିକରେ ଥିବା ସମସ୍ତ ବିଚାରାଧୀନ ମାମଲାଗୁଡ଼ିକର ମଧ୍ୟସ୍ଥତା ମାଧ୍ୟମରେ ସରଳ ଓ ସହଜ ସମାଧାନ ନିମନ୍ତେ ସମଗ୍ର ଦେଶରେ ଆସନ୍ତା ଅକ୍ଟୋବର 1ରୁ ତୃତୀୟ ଥର ପାଇଁ ନୂତନ ଅଭିଯାନ ଆରମ୍ଭ ହେବ। ଏହା ଜିଲ୍ଲା ଆଇନସେବା ପ୍ରାଧିକରଣ ବରଗଡ଼ ସମେତ ତାଲୁକ ଆଇନସେବା କାର୍ଯ୍ୟାଳୟ ପଦ୍ମପୁର, ସୋହେଲା, ବରପାଲି ଓ ଭେଡେନ୍ ପରିସରରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବିଭୂତିଭୂଷଣ ନାୟକ କହିଛନ୍ତି। ମଧ୍ୟସ୍ଥତା କାର୍ଯ୍ୟକ୍ରମ ମାଧ୍ୟମରେ ଅଦାଲତରେ ବିଚାରାଧୀନ ଥିବା ସମସ୍ତ ପାରିବାରିକ ବିବାଦ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଖାଉଟି ଅଦାଲତରେ ଥିବା ବିବାଦ ଆଦି ସମାଧାନ କରାଯାଇପାରିବ। ଏହାଦ୍ୱାରା ଜନସାଧାରଣ ସମୟ ଏବଂ ଖର୍ଚ୍ଚ ଅପଚୟରୁ ରକ୍ଷା ପାଇପାରିବେ ବୋଲି ଶ୍ରୀ ନାୟକ କହିଛନ୍ତି। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତ କାଣିବାରୁ ବିଦ୍ୟାଳୟରୁ ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ମାଓବାଦୀଙ୍କ ପ୍ରଭାବ ଯୋଗୁଁ ଦୁର୍ଗମ ଅଞ୍ଚଳର ଏହି ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟ ସମ୍ଭବ ହୋଇପାରୁ ନଥିଲା। ମାଓ ଦମନ ପରେ ସେଠାରେ ପାଠପଢ଼ା ଜାରି ରହିଛି। ପୁରୀ ଶ୍ରୀମନ୍ଦିରରେ ଆଜି ସୋମବାର ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଖସପଡ଼ା ଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଗୁପ୍ତ ନୀତି କରାଯିବ। ଏହି ନୀତି ପାଇଁ 4 ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଶ୍ରାବଣ ମାସର ଆଜି ତୃତୀୟ ସୋମବାରରେ ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକରେ ଜଳଲାଗି ପାଇଁ କାଉଡ଼ିଆଙ୍କ ସମେତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱର ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱର ବାବା ପଞ୍ଚମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ହୋଇଛି। ନୟାଗଡ଼ ଜିଲ୍ଲା ପ୍ରସିଦ୍ଧ ଲଡ଼ୁବାବୁଙ୍କ ପୀଠ, ସୁବର୍ଣ୍ଣପୁର ଏବଂ ରାୟଗଡ଼ାର ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ପାର୍ବତୀ ଗିରିଙ୍କ ଆଜି ପୁଣ୍ୟତିଥି। 1995 ଆଜିର ଦିନରେ ତାଙ୍କର ପରଲୋକ ଘଟିଥିଲା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ପ୍ରମୁଖ ପାର୍ବତୀ ଗିରିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ପୂର୍ବତଟ କ୍ଷେତ୍ରରେ ବର୍ଷା ଯୋଗୁଁ ପ୍ରଭାବିତ ଟ୍ରେନ୍ ଚଳାଚଳ ସ୍ଥିତିର ସମୀକ୍ଷା କଲେ ରେଳମନ୍ତ୍ରୀ। ଏବଂ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ସହାୟତା ରାଶି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। ଆଜି ସନ୍ଧ୍ୟା ଏହି ଭକ୍ତି ଗୀତ କାର୍ଯ୍ୟକ୍ରମର ଶିଳ୍ପୀ ହେଉଛନ୍ତି ନମିତା ଅଗ୍ରୱାଲ, କଣ୍ଠରେ ତାଙ୍କର ଅଲେଖ ବିଶ୍ୱାଳଙ୍କ ରଚନା।

ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ନମିତା ଅଗ୍ରୱାଲ ଶିଳ୍ପୀ ଗାଇଛନ୍ତି ଅଲେଖ ବିଶ୍ୱାଳଙ୍କ ରଚନାରୁ।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ଉଦିତ ନାରାୟଣ, କଣ୍ଠରେ ତାଙ୍କର ନିଜାମଙ୍କ ରଚନା।

ଙ୍କର ତ୍ୟାଗ ଆଉ ତାହା ମଧ୍ୟରେ ଥିଲା ଅନେକ ଆକ୍ରୋଶ, ଯାହାକି ଅଙ୍ଗ୍ରେଜ ଶାସକଙ୍କର ଅହଙ୍କାର, ଯାତନା ଏବଂ ତାଡ଼ନା, ଏସବୁ ସଂଘର୍ଷ ପରେ ଆସିଲା 14 ଅଗଷ୍ଟ, ଦେଶର ବିଭାଜନର ବିଭୀଷିକା, ଯାହାକୁ ପାର୍ଟିସନ ଡେ ବୋଲି ଆମେ କହେ। 1.5 କୋଟି ଲୋକଙ୍କର ବାସଶୂନ୍ୟ, ମାତୃଭୂମି ଛାଡ଼ିବାକୁ ପଡ଼ିଲା ଏବଂ ହଜାର ହଜାର ଲୋକଙ୍କର ଭୁଖମରୀରେ ପ୍ରାଣତ୍ୟାଗ କଲେ, ଆଉ ଦେଶ ଦୁଇ ଭାଗ ହେଲା। 17 ଅଗଷ୍ଟକୁ ବିଭାଜନର ରେଖାଙ୍କିତ ହେଲା। ଏହା ପାଇଁ କୌଣସି ପୂର୍ବ ପ୍ଲାନ ନଥିଲା ଏହି ବିଭୀଷିକାକୁ ସମ୍ମୁଖୀନ ହେବା ପାଇଁ, ଆଉ ଆମେ ପାଇଲେ ତ୍ରିରଙ୍ଗା। ଆଜିର ଯୁବପିଢ଼ିଙ୍କୁ ଏହି କରୁଣମୟ କାହାଣୀ ମନେ ପକେଇବା ଦିନ ପାଇଁ ଦରକାର ପଡୁଛି। ଆଜି ଯୁବପିଢ଼ିକୁ ମୋର ଅନୁରୋଧ, ଦେଶ ସେବାରେ ହାତକୁ ହାତ ବଢାଇ ବଢି ଉଠିବା ନୂତନ ଦେଶ, ଯେଉଁଠି ସମ୍ବିଧାନକୁ ସମ୍ମାନ, ନ୍ୟାସନାଲ ପ୍ରପର୍ଟିର ସୁରକ୍ଷା, ସରକାରୀ ଏବଂ ବେସରକାରୀ ସମ୍ପତ୍ତିକୁ ନଷ୍ଟ ନ କରିବା, ମାଦକ ଦ୍ରବ୍ୟ ତଥା ଡ୍ରଗ୍ସ ଠାରୁ ଦୂରେଇ ରହିବା ଆଜିର ଯୁବପିଢ଼ି ପାଇଁ ଆହ୍ୱାନ। କେବଳ ନିଜ ପାଇଁ ଚିନ୍ତା ନ କରି ଦେଶ ପାଇଁ ଏବଂ ଅନ୍ୟର ଭଲ ପାଇଁ ପ୍ରୟାସ କରିବା, କେବେ ହେଲେ ଅନ୍ୟକୁ ଅସମ୍ମାନ ନ କରିବା ଆଜିର ଚିନ୍ତାଧାରା। ନିଜକୁ ଗଢି ଉଠିବା ଦେଶ ସେବା ପାଇଁ, ମାତୃଭୂମିକୁ ବାହ୍ୟ ଦେଶରୁ ରକ୍ଷା କରିବାକୁ ଏବଂ ଇଣ୍ଟରନାଲ ଡିଷ୍ଟର୍ବାନ୍ସରେ ସୁରକ୍ଷା ବଳ ତଥା ପୋଲିସ ଫୋର୍ସକୁ ସାହାଯ୍ୟ କରିବା। ଭଲ ସୁଯୋଗ ଆସିଛି ଅଗ୍ନିପଥ ସ୍କିମ୍, ଯେଉଁଥିରେ ଯୁବପିଢ଼ିଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ମିଳେ ତିନ ସେନାରେ ଦେଶ ପାଇଁ ବହୁତ କିଛି କରିବା। ଇଣ୍ଡିଆନ ଡିଫେନ୍ସ ଫୋର୍ସ ୱିଲ୍ ଗେଟ୍ ମୋର ୟଙ୍ଗ ପିପୁଲ, ଆମେ ୟଙ୍ଗ ଆର୍ମି ଦେଖିବା। ତାହା ବ୍ୟତୀତ ସେନାରୁ ନିବୃତ୍ତ ପରେ ଅନେକ ସ୍କୋପ ଅଛି ସିଭିଲି ଏମ୍ପ୍ଲୟବିଲିଟି ପାଇଁ। ତେଣୁ ଚାଲ ଆମେ ସମସ୍ତେ ଶପଥ ନେବା, ଦେଶ ସର୍ବପ୍ରଥମ, ତ୍ୟାଗ ଓ ନିଷ୍ଠାର ସହ ଦେଶକୁ ବିକଶିତ କରି ଗଢି ଉଠିବା। ଆଉ ଅନ୍ତିମରେ ମନେ ପକେଇବା, ସାରେ ଯାହା ସେ ଅଛ ହିନ୍ଦୁ ସୀତା ଆମାରା, ଜୟ ହିନ୍ଦ ଜୟ ଭାରତ।

0: ବଣକେ
1: ଶୁଣୁଥିଲି ଆଲୋଚନା ଯୁବପିଢ଼ିଙ୍କ ମଧ୍ୟରେ ଦେଶ ପ୍ରୀତିର ଭାବନା ଏ ସମ୍ପର୍କରେ ଆଲୋଚନା କରୁଥିଲେ କର୍ଣ୍ଣେଲ ଦେବରାଜ ମଲ୍ଲିକ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବଡ ବହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କଣ ପାଇଁ?
1: ଆରେ ଆଉ ସାନ ବହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସଡ୍ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିତ ନୋମିନୀ ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶୁଣନ୍ତୁ, କଣ ଆପଣ PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
5: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ ଜିରୋ କରନେ କା ଭି ହେ।
2: ଏଥିରେ ଆପଣଙ୍କ ଘର ସୂର୍ଯ୍ୟଘର ହେଇଯିବ, ମାନେ ବିଜୁଳି ବିଲ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ କରନ୍ତୁ PM ସୂର୍ଯ୍ୟଘର.gov.in।
6: ଦୁନିଆ ବର୍ଷ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଅବପାତରେ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବନ୍ୟାରେ 49 ବ୍ଲକର 5 ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ। ଯାଜପୁର ଓ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ରାଜ୍ୟର ପ୍ରତ୍ୟେକ ଶିଶୁଙ୍କ ପାଇଁ ସୁରକ୍ଷିତ, ନିରାପଦ ଓ ଅନୁକୂଳ ପରିବେଶ ସୁନିଶ୍ଚିତ କରୁଛନ୍ତି ସରକାର। ଏବଂ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ ୱାର୍ଲଡ ଆଥଲେଟିକ୍।

0: ఇంటర్కాంటినెంటల్ టూర్ సిల్వర్ మీట్. ବିସ୍ତୃତ ସମ୍ବାଦ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହୋଇଛି। ଏହା ବାଲେଶ୍ୱରଠାରୁ 180 କିଲୋମିଟର ଦୂରରେ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅବପାତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ 15 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।
1: ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବଂ ଗୋଟେ କିମ୍ବା 2 ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ମୟୂରଭଞ୍ଜ ଏବଂ କେଉଁଝର ଜିଲ୍ଲାରେ, ଏବଂ ପ୍ରବଳ ବର୍ଷା ଗୋଟେ କିମ୍ବା 2 ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବୌଦ୍ଧ, ସୋନପୁର ଏବଂ ବରଗଡ଼ ଜିଲ୍ଲାରେ। ମତ୍ସ୍ୟଜୀବୀମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି
0: ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ସର୍ବାଧିକ 217 ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଚଳିତ ମୌସୁମୀରେ ରାଜ୍ୟରେ 974.7 ମିଲିମିଟର ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ ମଧ୍ୟ କରାଯାଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ଶାଳନ୍ଦୀ ନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଲଗାଣ ବର୍ଷା ପ୍ରଭାବରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49 ବ୍ଲକର 947 ଗ୍ରାମର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତିର ଅନୁଧ୍ୟାନ ମଧ୍ୟ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ପ୍ରଭାବିତଙ୍କ ନିକଟରେ ତୁରନ୍ତ ରିଲିଫ୍, ସ୍ୱାସ୍ଥ୍ୟସେବା ଓ ଜରୁରୀ ସାମଗ୍ରୀ ପହଞ୍ଚାଇବା ସହ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା।
2: ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ସ୍ଥିତି ଦେଖିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ଜିଲ୍ଲାପାଳ, ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ବନ୍ୟା ସ୍ଥିତି ଓ ରିଲିଫ୍ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ବାସ୍ତବ ସ୍ଥିତି ଦେଖିବା ପାଇଁ ଭଦ୍ରକରୁ କାର୍ ଯୋଗେ ତିହିଡ଼ି ବ୍ଲକର ବଡ଼ଗ ପଞ୍ଚାୟତର ଓରାଳିଠାରେ ପହଞ୍ଚି ସେଠାରେ ବୋଟ୍ ଯୋଗେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଈଶ୍ୱରପୁରକୁ ଯାଇଛନ୍ତି। ସେଠାରେ ବନ୍ୟା ବିପନ୍ନ ଲୋକଙ୍କ ସ୍ଥିତି, ସେଲ୍ଟରରେ ଥିବା ଲୋକଙ୍କ ସ୍ଥିତି ପଚାରି ବୁଝିଥିଲେ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ଭଦ୍ରକ ଜିଲ୍ଲା ସମ୍ବାଦଦାତା ଅଶୋକ କୁମାର ନାୟକ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଭାବିତ ଜନସାଧାରଣଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସହାୟତା ଯୋଗାଇଦେବା ସରକାରଙ୍କ ପ୍ରାଥମିକତା। ପ୍ରତ୍ୟେକ ପ୍ରଭାବିତ ପରିବାର ନିକଟରେ ତୁରନ୍ତ ରିଲିଫ୍, ଶୁଖିଲା ଓ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟସେବା ପହଞ୍ଚାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି। ଏହାର ସୁପରିଚାଳନା ପାଇଁ 3 ଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ମଧ୍ୟ ଦିଆଯାଇଛି। ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଜଳଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କ୍ଷେତ୍ରସ୍ତରରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ସୁଦ୍ଧା ପ୍ରଭାବିତ 1,461 ନଳକୂପ ଓ 99 ଜଳ ଉତ୍ସକୁ ବିଶୋଧନ ମଧ୍ୟ କରାଯାଇଛି। ଏଥିସହିତ 6 ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଦ୍ୱାରା ଜଳ ବିଶୋଧନ କରାଯାଇ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଭାରତୀୟ ଜନତା ପାର୍ଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜି ନୂଆଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ନୂତନ ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ଦଳରେ 13 ଜଣଙ୍କୁ ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତି ମିଳିଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ନବନିଯୁକ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ବିଭିନ୍ନ ଦାୟିତ୍ୱ ପାଇଥିବା ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ସଦସ୍ୟମାନଙ୍କ ନିକଟରେ ଭରପୁର ସାଂଗଠନିକ ଦକ୍ଷତା ରହିଛି। ନବନିଯୁକ୍ତ କାର୍ଯ୍ୟକର୍ତ୍ତାମାନେ ଦଳକୁ ମଜବୁତ କରିବା ସହ ଜନସେବା ଉପରେ ଗୁରୁତ୍ୱ ଦେଇ ଶ୍ରେଷ୍ଠ ଯୋଗଦାନ ଦେବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଶୁଭେଚ୍ଛା ଜଣାଇ କହିଛନ୍ତି ବିକଶିତ ଭାରତର ସଂକଳ୍ପ ଏବଂ ଦେଶ ଗଠନ

0: ପ୍ରତିବଦ୍ଧତାକୁ ନବନିଯୁକ୍ତ ସଦସ୍ୟମାନେ ନୂତନ ଶିଖରରେ ପହଞ୍ଚାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସାଂଗଠନିକ ଦକ୍ଷତା, ଆଦର୍ଶଗତ ପ୍ରତିବଦ୍ଧତା, ବ୍ୟାପକ ଅଭିଜ୍ଞତା ଏବଂ ଯୁବ ଉର୍ଜାର ଏହି ସମନ୍ୱୟ ଦଳର ରାଷ୍ଟ୍ର ନିର୍ମାଣ ଅଭିଯାନକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବ। ଜାତୀୟ ଦଳରେ ସ୍ଥାନ ପାଇଥିବା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜ୍ୟର ପ୍ରତ୍ୟେକ ଶିଶୁଙ୍କ ପାଇଁ ସୁରକ୍ଷିତ, ନିରାପଦ ଏବଂ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପରିସରରେ ଆଜି ଶିଶୁମଙ୍ଗଳ ସମିତିର ନୂତନ ସଦସ୍ୟଙ୍କ ପାଇଁ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଶୁମାନଙ୍କ ଅଧିକାର, ସ୍ୱାଭିମାନ ଏବଂ ସର୍ବାଙ୍ଗୀନ ଉନ୍ନତିର ସୁରକ୍ଷା ପାଇଁ ସମସ୍ତ ଅଂଶୀଦାରଙ୍କ ଦ୍ୱାରା ସମନ୍ୱିତ ଏବଂ ସମ୍ବେଦନଶୀଳ ପ୍ରଚେଷ୍ଟାର ଆବଶ୍ୟକତା ରହିଛି। ନୂତନ ଭାବେ ଯୋଗ ଦେଇଥିବା ସିଡବ୍ଲ୍ୟୁସିର ସଦସ୍ୟମାନଙ୍କୁ ନିଷ୍ଠାପର ଏବଂ ସହାନୁଭୂତିର ସହ ନିଜର ଦାୟିତ୍ୱ ତୁଲାଇବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ପ୍ରତ୍ୟେକ ନିଷ୍ପତ୍ତି ଏବଂ ପଦକ୍ଷେପରେ ଶିଶୁର ସର୍ବୋତ୍ତମ ହିତକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ 27ଟି ଜିଲ୍ଲାରୁ 58 ଜଣ ସିଡବ୍ଲ୍ୟୁସି ସଦସ୍ୟ ଅଂଶଗ୍ରହଣ କରିଥିଲେ। ସ୍କାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ସମ୍ପର୍କିତ କର୍ମଶାଳା ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ଜଳସେଚନ ବ୍ୟବସ୍ଥାକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ଚାଷୀକୈନ୍ଦ୍ରିକ କରିବା ସହ ଜଳର ସୁବିନିଯୋଗ ପାଇଁ ଆଧୁନିକ ପ୍ରଯୁକ୍ତି ଓ ତଥ୍ୟଭିତ୍ତିକ ପରିଚାଳନା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଛି। ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁଭା ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଜଳସେଚନର ସୁଫଳକୁ ଜମିରେ ପାଣି ପହଞ୍ଚାଇବାରେ ସୀମିତ ନ ରଖି ଫସଲ ବିବିଧିକରଣ, କୃଷି ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କ ଜୀବିକା ସହ ଯୋଡ଼ିବାର ଆବଶ୍ୟକତା ରହିଛି। ଏହି ଅବସରରେ ରାଜ୍ୟରେ ଜଳସେଚନ ବ୍ୟବସ୍ଥାର ଡିଜିଟାଲ ପ୍ରଯୁକ୍ତି, ନବସୃଜନ ଓ ତଥ୍ୟଭିତ୍ତିକ ପଦ୍ଧତିର ସମନ୍ୱୟ ମାଧ୍ୟମରେ ଲକ୍ଷ୍ୟ ହାସଲ ଉପରେ ବିଚାର ବିମର୍ଶ କରାଯାଇଥିଲା। କର୍ମଶାଳାର ବୈଷୟିକ ଅଧିବେଶନଗୁଡ଼ିକରେ ଅନ୍ୟ ରାଜ୍ୟ ଓ ଆନ୍ତର୍ଜାତିକ ସହଯୋଗୀମାନଙ୍କ ଅଭିଜ୍ଞତା ଉପସ୍ଥାପିତ ହୋଇଥିଲା। ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଜଳସମ୍ପଦର ନିରୀକ୍ଷଣ, ଯୋଜନା ପ୍ରସ୍ତୁତି ଓ ନିଷ୍ପତ୍ତି ଗ୍ରହଣକୁ ଅଧିକ ଦକ୍ଷ କରିବାର ସମ୍ଭାବନା ଉପରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ ଫାଓ ଫୁଟବଲ ଲିଗ୍ରେ ଚମ୍ପିୟନ ହୋଇଥିବା ଓଡ଼ିଶା ପୁଲିସ ଫୁଟବଲ ଦଳକୁ ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ମିଶ୍ର ଚମ୍ପିୟନ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ପ୍ରତିଭା ଓ କ୍ରୀଡ଼ା ଉତ୍କର୍ଷତାର ପ୍ରଶଂସା କରି କହିଛନ୍ତି, କ୍ରୀଡ଼ାବିତ୍ମାନେ ନିଜର ପ୍ରତିଭା, ଶୃଙ୍ଖଳା ଏବଂ ନିଷ୍ଠା ଦ୍ୱାରା ପୁଲିସ ବାହିନୀର ଗୌରବ ବୃଦ୍ଧି କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ଶନିବାର ଦିନ ୱାର୍ଲଡ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ଅନୁଷ୍ଠିତ ହେବ। ଏହି ଦିନିକିଆ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ 27ଟି ଦେଶରୁ 187 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 9ଟି ଲେଖାଏଁ ଟ୍ରାକ୍ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଆୟୋଜନ ମଧ୍ୟ କରାଯିବ। ଦେବଗଡ଼ ଜିଲ୍ଲା ନ୍ୟାୟାଳୟ ସଭାଗୃହରେ କିଶୋର ନ୍ୟାୟ ଅଧିନିୟମ ଦଶନ୍ଧିର କାର୍ଯ୍ୟାନ୍ୱୟନ ଏବଂ ଆଗାମୀ ପଥ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ବିଶାଳ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବନ୍ୟାରେ 49ଟି ବ୍ଲକର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ। ଯାଜପୁର ଓ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କଲେ ଅଧ୍ୟକ୍ଷ ନୀତିନ ନବୀନ। ରାଜ୍ୟର ପ୍ରତ୍ୟେକ ଶିଶୁଙ୍କ ପାଇଁ ସୁରକ୍ଷିତ, ନିରାପଦ ଓ ଅନୁକୂଳ ପରିବେଶ ସୁନିଶ୍ଚିତ କରୁଛନ୍ତି ସରକାର ଏବଂ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ ୱାର୍ଲଡ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଜେଜେ ଏଇଟା କୋଉ ପ୍ଲାଣ୍ଟ?
2: ଟାଞ୍ଜେରିନ, ବହୁତ ମିଠା, ଭାଙ୍ଗିବନି ହେଲା। ଫ୍ରି ଫରେନ୍ ଟ୍ରିପ୍, କ୍ଲିକ୍ ଅନ୍ ଦ ଲିଙ୍କ୍, ଏବେ କରୁଛି।
1: ଜେଜେ ରୁହ, ଲିଙ୍କ୍ ରେ କ୍ଲିକ୍ କର ନାହିଁ।
2: କାହିଁକି?
1: ଏଇଟା SMS ସ୍କାମ୍, କ୍ଲିକ୍ କରିବ ତ ତୁମର ବ୍ୟାଙ୍କ ଡିଟେଲ୍ସ ହେବ ଚୋରି।
2: ଓହ, Thanks,

0: ଟାକୁ ବଞ୍ଚେଇ ଦେଲୁ। ଏଇ ନେ ତୋର ବୁଦ୍ଧିମତାର ଫଳ।
1: RBI କହେ, ସ୍ମାର୍ଟ ବନ, କୁଲ ରୁହ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଜନଭାଗିଦାରୀପୂର୍ଣ୍ଣ ଅଭିଯାନ ହର୍ ଘର୍ ତିରଙ୍ଗା, ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନରେ ମୁଁ ସରିତା ସାହୁ। ହର୍ ଘର୍ ତିରଙ୍ଗା ଅଭିଯାନ ଦେଶବ୍ୟାପୀ ପାଳିତ ହୋଇଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଗତ 9 ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଉଦ୍ଯାପିତ ହୋଇଛି। ବିଶ୍ୱର ଏହି ସର୍ବବୃହତ ଜନଭାଗିଦାରୀପୂର୍ଣ୍ଣ ଅଭିଯାନ ଚଳିତ ଥର 5ମ ବର୍ଷ ପୂର୍ତ୍ତି ପାଳନ କରିଛି। ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହା ଉତ୍ସର୍ଗୀକୃତ ହୋଇଥିବାରୁ ଚଳିତ ଥର ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରିଛି। ନାଗରିକଙ୍କୁ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ବନ୍ଦେ ମାତରମ୍ର ସାମୂହିକ ଗାନ ପାଇଁ ଏହି ଅଭିଯାନ ପ୍ରୋତ୍ସାହନ ପ୍ରଦାନ କରିଛି। ଜାତୀୟ ପତାକା ରାଷ୍ଟ୍ରୀୟ ପ୍ରତୀକ ଭାବେ କାର୍ଯ୍ୟ କରିଥିବା ବେଳେ ବନ୍ଦେ ମାତରମ୍ ଜାତୀୟ ଚେତନାକୁ ପ୍ରତିଧ୍ୱନିତ କରିଛି। ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅଭିଯାନର ମୂଳ ତତ୍ତ୍ୱ ହେଉଛି ନାଗରିକଙ୍କ ଏକତ୍ର ଅଂଶଗ୍ରହଣ। ସମାଜର ବିଭିନ୍ନ ବର୍ଗଙ୍କ ପକ୍ଷରୁ ତ୍ରିରଙ୍ଗା ରାଲି ଆୟୋଜିତ ହେବା ସହ ତ୍ରିରଙ୍ଗା ପ୍ରସ୍ତୁତିରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଅଂଶଗ୍ରହଣ ଏହାକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଛି। ସାମୁଦାୟିକ ଅଂଶଗ୍ରହଣକୁ ଏହି ଅଭିଯାନ ସୁଦୃଢ଼ କରିବା ସହିତ ଦେଶପ୍ରୀତିର ଭାବନା ପ୍ରତ୍ୟେକ ପରିବାର ଏବଂ ସମ୍ପ୍ରଦାୟ ପାଖରେ ପହଞ୍ଚାଇବାରେ ସହଯୋଗ ପ୍ରଦାନ କରିଛି। ଏହି ଅଭିଯାନରେ ସାମିଲ ହୋଇ ହର୍ ଘର୍ ତ୍ରିରଙ୍ଗା ପୋର୍ଟାଲରେ ଦେଶବାସୀ ତ୍ରିରଙ୍ଗା ପତାକା ସହିତ ସେମାନଙ୍କର ସେଲ୍ଫି ଫଟୋ ଅପଲୋଡ୍ କରିଛନ୍ତି, ଯାହାକି ଏହି ଅଭିଯାନକୁ ଏକ ସାଧାରଣ ସାର୍ବଜନୀନ ସମାରୋହ ଏବଂ ଜନ ଆନ୍ଦୋଳନରେ ପରିଣତ କରିଛି। ଅଭିଯାନ ପାଳନ ଅବସରରେ ଗତ 12 ତାରିଖରେ ସଂସଦ ସଦସ୍ୟଙ୍କ ଏକ ବାଇକ୍ ରାଲି ଆୟୋଜିତ ହୋଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ। ଜାତୀୟ ଗର୍ବ, ଏକତା ଏବଂ ନାଗରିକଙ୍କ ଅଂଶଗ୍ରହଣ ବାର୍ତ୍ତା ବହନ କରି ଏହି ରାଲି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିଲା। ଗତ 8ରୁ 15 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଧାରାବାହିକ ଭାବେ ସାମରିକ ଏବଂ ଅର୍ଦ୍ଧସାମରିକ ବ୍ୟାଣ୍ଡ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। 3 ସେନାବାହିନୀର ବ୍ୟାଣ୍ଡ ସହିତ ଏସ୍ଏସ୍ପି, ITBP ଏବଂ BSF, RPF, CRPF, CISF ଏବଂ ଆସାମ ରାଇଫଲ୍ସ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀର ବ୍ୟାଣ୍ଡ ଏଥିରେ ସାମିଲ ହୋଇଥିଲେ। ଆନ୍ତର୍ଜାତିକ ସ୍ତରରେ ହର୍ ଘର୍ ତିରଙ୍ଗା ଭାବନାର ଅଧିକ ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ ଚଳିତ ଥର ପ୍ରଥମ କରି ସୂର୍ଯ୍ୟପଥ ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତ 15 ତାରିଖରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 54ଟି ଦେଶ ସାମିଲ ହୋଇଥିଲେ। ସୂର୍ଯ୍ୟୋଦୟ ଆଧାରରେ କ୍ରମାଗତ ଭାବେ ଏହି ଦେଶଗୁଡ଼ିକରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା। ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ପତାକା ଉତ୍ତୋଳନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପୂର୍ବଭାଗ ଫିଜିରୁ ଏହା ଆରମ୍ଭ ହୋଇ ପଶ୍ଚିମରେ ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାରତର ଏକତା ଏବଂ ବର୍ଦ୍ଧିତ ବିଶ୍ୱସ୍ତରୀୟ ଉପସ୍ଥିତିକୁ ଏହା ପ୍ରତିଫଳନ କରୁଛି। କାର୍ଯ୍ୟକ୍ରମଗୁଡ଼ିକରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଯୋଗଦେଇ ବନ୍ଦେ ମାତରମ୍ ସାମୂହିକ ଗାନ କରିବା ସହିତ ଦେଶ ପ୍ରତି ରହିଥିବା ଭାବନାକୁ ପରିପ୍ରକାଶ କରିଛନ୍ତି। ତୃଣମୂଳ ସ୍ତରରୁ ନାଗରିକଙ୍କ ଅଂଶଗ୍ରହଣ ଏହି ଅଭିଯାନକୁ ଅଧିକ ସଫଳତା ପ୍ରଦାନ କରିଛି। ଦୃଢ଼ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ସମସ୍ତଙ୍କ ପାଖରେ ପତାକା ଉପଲବ୍ଧତାକୁ ସୁନିଶ୍ଚିତ କରାଯାଇଥିଲା। ପୋଷ୍ଟ ଅଫିସ୍, ସ୍ଥାନୀୟ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀମାନଙ୍କ ମାଧ୍ୟମରେ ବ୍ୟକ୍ତିଗତ ତଥା ପାରିବାରିକ ସ୍ତରରେ ଜାତୀୟ ପତାକା ପହଞ୍ଚାଇବା।
2: ଆଜିର ପ୍ରସଙ୍ଗରେ ଶୁଣିଲେ ଜନଭାଗିଦାରୀପୂର୍ଣ୍ଣ ଅଭିଯାନ ହର୍ ଘର୍ ତ୍ରିରଙ୍ଗା, ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନା ସରିତା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
4: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
5: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
4: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
5: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
4: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର

0: ସହିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣିଲେ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ।
4: ଶ୍ରୋତା ବନ୍ଧୁ, ସାଧାରଣତଃ ବର୍ଷା ଦିନରେ ନଈ ନାଳ ପୋଖରୀ କୂଅ ଆଦିର ପାଣି ଗୋଳିଆ ହୋଇଥାଏ। କେତେକ ସ୍ଥାନରେ ଏହି ପାଣିକୁ ଘରମାନଙ୍କରେ ବ୍ୟବହାର କରିଥାନ୍ତି, ଫଳରେ ଏହି ପାଣି ବ୍ୟବହାର ଦ୍ୱାରା କାମଳ, ହଇଜା ବା ଝାଡ଼ାବାନ୍ତି, ଚର୍ମରୋଗ ଆଦି ହେବାର ସମ୍ଭାବନା ଥାଏ।
5: ତେଣୁ ଆପଣମାନେ ରୋଗରୁ ସୁରକ୍ଷିତ ରହିବା ପାଇଁ ପାଣିକୁ ବିଶୁଦ୍ଧ କରି ବ୍ୟବହାର କରନ୍ତୁ। ବ୍ଲିଚିଂ କ୍ଲୋରୋକୁଇନ୍ ବଟିକା କିମ୍ବା ପାଣିକୁ ଫୁଟାଇ ଥଣ୍ଡା କରି ଛାଣି ସଫା ପାତ୍ରରେ ରଖି ବ୍ୟବହାର କରନ୍ତୁ। ଖାଦ୍ୟ ପଦାର୍ଥକୁ ସବୁବେଳେ ଘୋଡ଼ାଇ ରଖନ୍ତୁ, ଉଷୁମ ଖାଦ୍ୟ ଖାଆନ୍ତୁ। ବିଶେଷ ଭାବରେ ଏହି ଋତୁରେ ଛୋଟ ପିଲାମାନଙ୍କର ଯତ୍ନ ନେବା ବହୁତ ଜରୁରୀ। ଯଦି କେବେ କାହାର ଦେହ ଅସୁସ୍ଥ ହେଲା, ତେବେ କାଳ ବିଳମ୍ବ ନକରି ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ।
4: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କଲହ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି କାଳୀଚରଣ କଳା ଏବଂ ତାଙ୍କର ସାଥୀ କଳାକାରମାନେ।

କାଳିଚରଣ କଳା ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଚିରାଙ୍ଗ କଳା, ନୀତିମା କଣ୍ଡାଙ୍କେଲ, ନରେନ୍ଦ୍ର କଳା, ଗୁଞ୍ଜାପୂର୍ତ୍ତି, ବୁଧୁରାମ ବାରି, ଘନଶ୍ୟାମ ହେମ୍ବ୍ରମ, ଆଦିତ୍ୟ କଳା, ବୁଧୁରାମ ଗୋଇପାଇ ଏବଂ ଶିବ ମୁନ୍ଦିଆ।

0: ଶେଷ ହେଲା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର।
1: आकाशवाणी संवाद पढ़ुंते उदयनाथ स्वाई। मुख्य संवाद, आईएसआई समर्थित आतंकवादी संगठन शेहजाद भट्टी नेटवर्क आक्रमण योजना को विफल कले सरकार कहिले स्वराष्ट्रमंत्री। नूआदिल्ली में आसंता काली शक्तिर सप्तधारा संकल्पर ନେତୃତ୍ୱ ନେବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ତାମିଲନାଡ଼ୁକୁ କାବେରୀ ନଦୀ ଜଳ ଛାଡ଼ିବା ପାଇଁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଓମାନ ଓ ଇରାନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପରିଚାଳନା ଯୋଜନା ଉପରେ ଚୁକ୍ତିନାମା ସ୍ୱାକ୍ଷରିତ। ଏବଂ ଗାଲେ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଇନିଂସରେ 178 ରନ୍ରେ ଅଗ୍ରଣୀ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସ୍ୱାଧୀନତା ଦିବସ ପୂର୍ବରୁ ଆଇଏସ୍ଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ଶେହଜାଦ ଭଟ୍ଟି ନେଟୱାର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ସରକାର 200ରୁ ଅଧିକ ସକ୍ରିୟ ସଦସ୍ୟଙ୍କୁ ଗିରଫ କରି ସେମାନଙ୍କର ଆକ୍ରମଣ ଯୋଜନାକୁ ବିଫଳ କରିଦେଇଛନ୍ତି। ସୁରକ୍ଷା ବାହିନୀ 14 ରାଜ୍ୟର ବିଭିନ୍ନ ସ୍ଥାନରେ ସମନ୍ୱିତ ଯୋଜନା ମାଧ୍ୟମରେ ଏହି ଆତଙ୍କୀ ନେଟୱାର୍କର ମୂଳୋତ୍ପାଟନ କରିଛନ୍ତି, ଯାହା ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳ ନୀତିର ବଳିଷ୍ଠ ଉଦାହରଣ। ସେହି ସଂଗଠନ ନିକଟରୁ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଜବତ ସାମଗ୍ରୀଗୁଡ଼ିକ ମଧ୍ୟରେ ଆଇଇଡି, ପାକିସ୍ତାନ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ନିର୍ମିତ ଗ୍ରେନେଡ୍, ପିସ୍ତଲ, ଜୀବନ୍ତ ଗୁଳି ଏବଂ ଗୁପ୍ତଚର ବୃତ୍ତି ପାଇଁ ବ୍ୟବହୃତ ସିସିଟିଭି କ୍ୟାମେରା ରହିଛି। ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଏହି ସଂଗଠନ ଜଡ଼ିତ ଥିଲା ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉପସ୍ଥାପିତ ଶକ୍ତିର ସପ୍ତଧାରା କୃଷି ଏବଂ ଗ୍ରାମୀଣ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରଦାନ କରୁଛି। ସରକାର ଜନକୈନ୍ଦ୍ରିକ କାର୍ଯ୍ୟକ୍ରମ, ସ୍ୱଚ୍ଛ ତଦାରଖ ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଏହି ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ଶକ୍ତିର ସପ୍ତଧାରା ବିଷୟରେ ଉଲ୍ଲେଖ କରିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନକୁ ମଜବୁତ କରିବା, ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱ ବଜାରରେ ପ୍ରବେଶର ସମ୍ପ୍ରସାରଣକୁ ପ୍ରମୁଖ ପ୍ରାଥମିକତା ଭାବେ ସାମିଲ କରାଯାଇଛି। ବୈଶ୍ୱିକ ସଙ୍କଟ ଏବଂ ଅନିଶ୍ଚିତତା ମଧ୍ୟରେ କୃଷକମାନଙ୍କୁ ରିହାତି ମୂଲ୍ୟରେ ସାର ଯୋଗାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ଆସନ୍ତାକାଲି ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଶ୍ରୀ ଚୌହାନ ଶକ୍ତିର ସପ୍ତଧାରା ସଂକଳ୍ପର ନେତୃତ୍ୱ ନେବେ ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମାର୍ଗଦର୍ଶିକା, ଲଖପତି ଦିଦି କାର୍ଯ୍ୟକ୍ରମର ସମ୍ପ୍ରସାରଣ ଏବଂ ଗ୍ରାମୀଣ ସମୁଦାୟର ସ୍ୱାର୍ଥ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ନୂଆଦିଲ୍ଲୀରେ ଉଚ୍ଚଶିକ୍ଷା ବିଭାଗର ସଚିବ, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ପ୍ରତିଷ୍ଠିତ ପରୀକ୍ଷା ନିୟମାବଳୀର କଡ଼ା ଅନୁପାଳନ ସୁନିଶ୍ଚିତ କରିବା, ଗୋପନୀୟ କାର୍ଯ୍ୟପ୍ରଣାଳୀର ବ୍ୟବସ୍ଥା, ସୁରକ୍ଷିତ ପୃଥକ କକ୍ଷ, ବାହ୍ୟ ନେଟୱାର୍କରୁ ମୁକ୍ତ କମ୍ପ୍ୟୁଟର ବ୍ୟବସ୍ଥା ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ ଦାଖଲ ମାର୍ଗଦର୍ଶିକାର ସମ୍ପୂର୍ଣ୍ଣ ସଂସ୍କାରକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଶ୍ରୀ ଯୋଶୀ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାର ସମସ୍ତ ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ଅଡିଟ୍ ଏବଂ ନିଆଯାଇଥିବା ସଂଶୋଧନମୂଳକ ପଦକ୍ଷେପ ଉପରେ ଏକ ରିପୋର୍ଟ ଦାଖଲ କରିବାକୁ ଏନ୍ଟିଏକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ଜନତା ପାର୍ଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜି ଦଳର ନୂତନ ରାଷ୍ଟ୍ରୀୟ ପଦାଧିକାରୀ ଟିମ୍ ଘୋଷଣା କରିଛନ୍ତି। ଦଳରେ 13 ଜଣଙ୍କୁ ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରେ ବସୁନ୍ଧରା ରାଜେ ସିନ୍ଧିଆ, ତୀରଥ ସିଂ ରାୱତ, ରାମ ମାଧବ, ବୈଜୟନ୍ତ ଜୟ ପଣ୍ଡା, ସର୍ଦ୍ଦାର ମନପ୍ରୀତ ସିଂ ବାଦଲ ଏବଂ ରେଖା ବର୍ମା ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ପୀୟୁଷ ଗୋୟଲଙ୍କୁ ଦଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଏବଂ ବିଏଲ୍ ସନ୍ତୋଷଙ୍କୁ ସାଂଗଠନିକ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ନିବନ ବିନୋଦ ତାୱଡେ, ସୁନୀଲ ବଂଶଲ, ସ୍ମୃତି ଇରାନୀ ଏବଂ ବିପ୍ଳବ କୁମାର ଦେବଙ୍କ ସମେତ 8 ଜଣ ଦଳୀୟ ନେତାଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଏଥିସହ ଦଳ ନିଜର ବିଭିନ୍ନ ମୋର୍ଚ୍ଚାର ନୂତନ ମୁଖ୍ୟଙ୍କ ନାମ ଘୋଷଣା କରିଛି। ଡକ୍ଟର ହିମାଙ୍ଗ ଯୋଶୀଙ୍କୁ ଯୁବମୋର୍ଚ୍ଚା ସଭାପତି, ରୂପ କୁମାରୀ ଚୌଧୁରୀଙ୍କୁ ମହିଳା ମୋର୍ଚ୍ଚା ସଭାପତି ଏବଂ ବଂଶୀଲାଲ ଗୁର୍ଜରଙ୍କୁ କିଷାନ ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ନବନିଯୁକ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ବିଭିନ୍ନ ଦାୟିତ୍ୱ ପାଇଥିବା ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ କରି ନବନିଯୁକ୍ତ କର୍ମକର୍ତ୍ତାମାନେ ଦଳକୁ ମଜବୁତ କରିବା ଏବଂ ଜନସେବା ଉପରେ ଗୁରୁତ୍ୱ ଦେବା କ୍ଷେତ୍ରରେ ସେମାନଙ୍କର ଶ୍ରେଷ୍ଠ ଯୋଗଦାନ ଦେବେ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନବନିଯୁକ୍ତ ପଦାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିକଶିତ ଭାରତର ସଂକଳ୍ପ ଏବଂ ଦେଶ ଗଠନର ପ୍ରତିବଦ୍ଧତାକୁ ନବନିଯୁକ୍ତ ସଦସ୍ୟମାନେ ଏକ ନୂତନ ଶିଖରରେ ପହଞ୍ଚାଇ ପାରିବେ ବୋଲି ଶ୍ରୀ ନବୀନ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାବେରୀ ନଦୀ ଜଳ ତାମିଲନାଡୁକୁ ଛାଡ଼ିବା ପାଇଁ ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କାବେରୀ ଜଳ ପରିଚାଳନା ପ୍ରାଧିକରଣ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବାକୁ ମଧ୍ୟ କହିଛନ୍ତି। ସୁପ୍ରିମକୋର୍ଟ ପ୍ରାଧିକରଣଙ୍କଠାରୁ ବର୍ତ୍ତମାନର ସ୍ଥିତି ନେଇ ଏକ ରିପୋର୍ଟ ମାଗିଛନ୍ତି। ପଡ଼ୋଶୀ ରାଜ୍ୟକୁ ଜଳ ଛାଡ଼ିବା ପାଇଁ ପ୍ରାଧିକରଣର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଦାବି କରି ତାମିଲନାଡୁ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଏବଂ ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

0: ହଜାର ଘନଫୁଟ ଜଳ ଛାଡ଼ିବା ନିର୍ଦ୍ଦେଶର ଅନୁପାଳନ ସମ୍ପର୍କରେ ଖଣ୍ଡପୀଠ କର୍ଣ୍ଣାଟକର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ସହ ଆଗାମୀ ଦିନରେ ପୁନଃ ସମୀକ୍ଷା ନେଇ କହିଥିଲେ। ସୁପ୍ରିମକୋର୍ଟ ତାମିଲନାଡୁର ଏହି ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା 24 ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀରେ 15 ଜଣଙ୍କୁ ଜାତୀୟ ଅନୁଭବ ପୁରସ୍କାର 2026 ପ୍ରଦାନ କରିଛନ୍ତି। ପୁରସ୍କାର ବିଜେତାମାନେ ଦେଶ ଗଠନରେ ନିଜର ଅବଦାନ ରଖିଛନ୍ତି ଏବଂ ବିଭିନ୍ନ ସରକାରୀ ପ୍ରକଳ୍ପରେ ପ୍ରଶାସନିକ, ଆକାଉଣ୍ଟିଂ ଓ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ ଜଡ଼ିତ ରହିଛନ୍ତି। କାର୍ଯ୍ୟକ୍ରମ ଅବସରରେ ପେନ୍ସନ୍ ମିତ୍ର ପୁସ୍ତିକା ଏବଂ ଦେଶବ୍ୟାପୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 5ର ମାର୍ଗଦର୍ଶିକା ମଧ୍ୟ ଉନ୍ମୋଚନ ହୋଇଥିଲା। ପଶ୍ଚିମବଙ୍ଗର ବୀରଭୂମ ଅଗ୍ନିକାଣ୍ଡ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ 2 ଲକ୍ଷ ଏବଂ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ପ୍ରାୟ 500 ବୁଥ୍ସ୍ତରୀୟ ଅଧିକାରୀଙ୍କ ସହ ଏକ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ। ବିହାରର ରାଜଗିରିସ୍ଥିତ ନାଳନ୍ଦା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଆଲୋଚନାଚକ୍ରରେ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ, ସ୍ୱଚ୍ଛ ଓ ନାଗରିକ କୈନ୍ଦ୍ରିକ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରେ ମୁଖ୍ୟ ନିର୍ବାଚନ କମିଶନର ପାଟନାରୁ ନିର୍ବାଚନ ସାକ୍ଷରତା କ୍ଲବ 2.0ର ଶୁଭାରମ୍ଭ କରିଛନ୍ତି। ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପରିଚାଳନା ଯୋଜନା ଉପରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏକ ମିଳିତ ବିବୃତ୍ତିର ଚୂଡ଼ାନ୍ତ ରୂପରେଖ ଉପରେ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି ବୋଲି ଇରାନ କହିଛି। ତେହେରାନ୍ଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଇରାନ ବୈଦେଶିକ ବ୍ୟାପାର ମୁଖପାତ୍ର ଇସ୍ପାଇଲ୍ ବାଘାଲ କହିଛନ୍ତି, ଜାହାଜ ଚଳାଚଳ ମାର୍ଗର ମାନଚିତ୍ର ସମ୍ପର୍କରେ ଏକ ବୁଝାମଣା ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ 60 ଦିନର ଆଲୋଚନା ଅବଧି ଶେଷ ହେଉଥିବା ସମୟରେ ଏହି ଘୋଷଣା ସାମ୍ନାକୁ ଆସିଛି। ଫେବୃଆରୀ 28 ତାରିଖରେ ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଥିଲା। ଅନ୍ୟପକ୍ଷରେ ମଧ୍ୟପ୍ରାଚ୍ୟ ମଧ୍ୟସ୍ଥି ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାମାତା ଜାରେଡ୍ କୁଶନର ନିରସ୍ତ୍ରୀକରଣ ଉପରେ ଇଜିପ୍ଟରେ ହମାସ ମୁଖ୍ୟ ଖଲିଲ୍ ଅଲ୍ ହାୟାଙ୍କ ସହ ଆଲୋଚନା କରିବାର ଗୋଟିଏ ଦିନ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ବୈଠକ କରିଛନ୍ତି। ଗାଜାରେ ମଧ୍ୟବର୍ତ୍ତୀକାଳୀନ ଶାନ୍ତି ଚୁକ୍ତିକୁ ଆଗକୁ ବଢ଼ାଇବା ପାଇଁ ଆମେରିକା ସମର୍ଥିତ 15 ସୂତ୍ରୀ ରୋଡ୍ମ୍ୟାପ୍କୁ ଇସ୍ରାଏଲ ନେତା ପ୍ରତ୍ୟାଖ୍ୟାନ କରିବା ପରେ ଶ୍ରୀ ନେତାନ୍ୟାହୁଙ୍କ ସହ ଏହି ବୈଠକ ହୋଇଛି। ଶ୍ରୀଲଙ୍କାର ଗାଲେଠାରେ ଚାଲିଥିବା ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ବୋଲରମାନେ ଶ୍ରୀଲଙ୍କାକୁ ପ୍ରଥମ ଇନିଂସ୍ରେ 284 ରନ୍ରେ ସୀମିତ ରଖିଛନ୍ତି। ଏଥିସହ ଭାରତ ପ୍ରଥମ ଇନିଂସ୍ରେ 178 ରନ୍ର ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ ମାନବ ସୁଥାର ସର୍ବାଧିକ 4ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ରବୀନ୍ଦ୍ର ଜାଡେଜା 3ଟି ୱିକେଟ୍ ନେଇଛନ୍ତି। ଶ୍ରୀଲଙ୍କା ପକ୍ଷରୁ ସୋନାଲ ଦିନୁସା ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିବା ବେଳେ ନିରୋସନ୍ ଡିକ୍ବାଲା 80 ରନ୍ର ପାଳି ଖେଳିଥିଲେ। ଭାରତ ଆଜି ଗତକାଲିର ସ୍କୋର 9 ୱିକେଟ୍ ବିନିମୟରେ 460 ରନ୍ରୁ ଖେଳିବା ଆରମ୍ଭ କରି ମାତ୍ର 2 ରନ୍ ଯୋଡ଼ି 462 ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଟେଷ୍ଟ ଶୃଙ୍ଖଳାର ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା 23 ତାରିଖରେ କଲମ୍ବୋରେ ଖେଳାଯିବ। ନୂଆଦିଲ୍ଲୀରେ ଚାଲିଥିବା ବିଡବ୍ଲ୍ୟଏଫ୍ ବିଶ୍ୱ ଚାମ୍ପିୟନ୍ସିପ୍ର ମହିଳା ସିଙ୍ଗଲ୍ସ ବର୍ଗରେ ଭାରତର ପିଭି ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ମହିଳା ଡବଲ୍ସରେ ଭାରତର ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଆଇଏସ୍ଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ସେହଜାଦ ଭଟ୍ଟି ନେଟୱାର୍କର ଆକ୍ରମଣ ଯୋଜନାକୁ ବିଫଳ କଲେ ସରକାର, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ଶକ୍ତିର ସପ୍ତଧାରା ସଂକଳ୍ପର ନେତୃତ୍ୱ ନେବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡ଼ିବା ପାଇଁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଓମାନ ଓ ଇରାନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପରିଚାଳନା ଯୋଜନା ଉପରେ ଚୁକ୍ତିନାମା ସ୍ୱାକ୍ଷରିତ ଏବଂ ଗାଲେ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଇନିଂସ୍ରେ 178 ରନ୍ରେ ଅଗ୍ରଣୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା।

0: ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସୁନ୍ଦରଗଡ଼ ଜିଲ୍ଲାରେ କୁଷ୍ଠରୋଗ ନିରାକରଣ ଅଭିଯାନ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କୁଷ୍ଠରୋଗର ଶୀଘ୍ର ଚିହ୍ନଟ, ନିରାକରଣ ଓ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ରାଉରକେଲା ସହରରେ କୁଷ୍ଠରୋଗ ଚିହ୍ନଟ ଅଭିଯାନ 2026 ଅନୁଷ୍ଠିତ ହେବ। ଏହି ଅଭିଯାନରେ 228 ଜଣ ଆଶାକର୍ମୀ ଓ 50 ଜଣ ସୁପରଭାଇଜରଙ୍କ ଟିମ୍ ନିୟୋଜିତ ହୋଇଛନ୍ତି। ଏହି ଅଭିଯାନ ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବୈଠକରେ ଆଗାମୀ କୁଷ୍ଠରୋଗ ନିରାକରଣ ଅଭିଯାନର ଉଦ୍ଦେଶ୍ୟ, ରଣନୀତି ଓ ପ୍ରମୁଖ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଛି। ପରବର୍ତ୍ତୀ ସମୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ କୁଷ୍ଠ ଅଧିକାରୀ ଏବଂ ରାଜ୍ୟ ଓ ଜିଲ୍ଲା ପରାମର୍ଶଦାତାଙ୍କ ଦ୍ୱାରା ବୈଠକରେ ଉପସ୍ଥିତ ସମସ୍ତ ସେକ୍ଟର ମେଡିକାଲ ଅଫିସରଙ୍କୁ କୁଷ୍ଠରୋଗ ଓ କୁଷ୍ଠରୋଗ ଚିହ୍ନଟ ଅଭିଯାନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଅଭିଯାନ ସମୟରେ ଆଶାକର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ତାଲିମପ୍ରାପ୍ତ ସୁପରଭାଇଜର ଦଳଗୁଡ଼ିକ ଘରକୁ ଘର ଯାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିହ୍ନଟ, ଘର ଦ୍ୱାରରେ ସ୍କ୍ରିନିଂ ଏବଂ କୁଷ୍ଠରୋଗୀଙ୍କ ସଂସ୍ପର୍ଶରେ ଥିବା ବ୍ୟକ୍ତିଙ୍କ ପରୀକ୍ଷା କରିବେ। ସନ୍ଦିଗ୍ଧ ମାମଲା ଚିହ୍ନଟ ହେଲେ ଆବଶ୍ୟକ ପରୀକ୍ଷା ଓ ଚିକିତ୍ସା ନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବ। କୁଷ୍ଠରୋଗକୁ ନେଇ ସମାଜରେ ଥିବା ଭୟ, ଲଜ୍ଜା ଓ ଭ୍ରାନ୍ତ ଧାରଣା ଦୂର କରିବା ସହିତ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ଉଚିତ ଚିକିତ୍ସା ସହିତ ଯୋଡ଼ିବା ଏହି ଅଭିଯାନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। କୁଷ୍ଠରୋଗ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଯୋଗ୍ୟ, ଶୀଘ୍ର ଚିହ୍ନଟ ଓ ଠିକ୍ ସମୟରେ ଚିକିତ୍ସା ଦ୍ୱାରା ଅକ୍ଷମତାକୁ ରୋକାଯାଇପାରିବ। ତେଣୁ ରାଉରକେଲା ସହରବାସୀଙ୍କୁ, ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ସହ ନିଜ ପରିବାର ଓ ସମାଜରେ କୁଷ୍ଠରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରାଯାଇଛି। ଏ ସମ୍ବନ୍ଧରେ ଜିଲ୍ଲା କୁଷ୍ଠରୋଗ ନିରାକରଣ ଅଭିଯାନର ମୁଖ୍ୟ ଡାକ୍ତର ଅମୃତା ରାଉତ କହିଛନ୍ତି,
1: 31 ଅଗଷ୍ଟ 2026 ପର୍ଯ୍ୟନ୍ତ ଆମ ଜିଲ୍ଲାରେ 10ଟି ବ୍ଲକ ଏବଂ 2ଟି ସହରାଞ୍ଚଳକୁ ଚୟନ କରାଯାଇଛି, ଯେଉଁଠିକି ଆମର କୁଷ୍ଠରୋଗର ଚିହ୍ନଟ ଅଭିଯାନ ଆରମ୍ଭ ହେବା ପାଇଁ ଯାଉଛି। ସେଇଥିରେ ଆମର ପ୍ରତିଟି ଗ୍ରାମରେ ଏବଂ ସହରାଞ୍ଚଳରେ ଆଶାକର୍ମୀମାନେ ପ୍ରତି ଘରକୁ ଘର ଯାଇ ସର୍ଭେ କରିବେ। ସର୍ଭେ କରିବା ସହିତ ଆମର ଯେଉଁ ସନ୍ଦିଗ୍ଧ ବ୍ୟକ୍ତିମାନେ ଅଛନ୍ତି ତାଙ୍କୁ ଚିହ୍ନଟ କରିବେ। ଏହା ସହିତ ଆମର ଡାକ୍ତରମାନେ ମଧ୍ୟ ଗୋଟିଏ ଦିନ ବ୍ୟବଧାନରେ ଗ୍ରାମକୁ ଭିଜିଟ୍ କରି ସେଇଥିରେ ରୋଗୀଙ୍କୁ ସେଇଠି ପରୀକ୍ଷା କରିବେ ଆଉ ଯଥାଶୀଘ୍ର ଚିହ୍ନଟ ହେଉଥିବା ରୋଗୀଙ୍କୁ MDT ମଧ୍ୟ ପ୍ରଦାନ କରାଇବେ। ଏହି ଅଭିଯାନ ମାଧ୍ୟମରେ ଆମ ଜିଲ୍ଲାରୁ କୁଷ୍ଠରୋଗ ନିରାକରଣ କରିବା ପାଇଁ ଆଗକୁ କେମିତି ନିରାକରଣ ହୋଇପାରିବ ତାହା ପାଇଁ ବ୍ୟବସ୍ଥା କରିଛୁ।
0: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସମ୍ବଲପୁର ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଜିଲ୍ଲାରେ ଚାଲିଥିବା SIR ପ୍ରକ୍ରିୟା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକଳାପ ଉପରେ PPT ମାଧ୍ୟମରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ମହାପାତ୍ର ଜିଲ୍ଲାରେ ଚାଲିଥିବା SIR ପ୍ରକ୍ରିୟା ଉପରେ ସନ୍ତୋଷ ପ୍ରକଟ କରିଥିଲେ ଏବଂ କ୍ଷେତ୍ରସ୍ତରୀୟ କୌଣସି ସମନ୍ୱୟର ଅଭାବ କିମ୍ବା ଅନ୍ୟ କୌଣସି ଅସୁବିଧା ରହିଥିଲେ ତାହା ଜଣାଇବାକୁ କହିଥିଲେ। ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷଠାରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ନଗର ସ୍ୱାସ୍ଥ୍ୟ ସମିତି ରାଉରକେଲା ଆନୁକୂଲ୍ୟରେ ଏକ ନଗର ସ୍ୱାସ୍ଥ୍ୟ ସମନ୍ୱୟ ବୈଠକ କମିଶନର ମହାନଗର ନିଗମ ଧୀନା ଦସ୍ତାଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାନଗର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ବିଷୟଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି କାର୍ଯ୍ୟକ୍ରମଗୁଡ଼ିକ ଉପରେ ବିଭିନ୍ନ ବିଭାଗର ଦାୟିତ୍ୱ ଓ ଗୋଷ୍ଠୀ ସହଭାଗିତାକୁ ଗୁରୁତ୍ୱ ଦିଆଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଏବଂ ପରିମଳ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ଭରଦ୍ୱାଜ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ପ୍ରକଳ୍ପ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଅଗ୍ରଗତି, କାର୍ଯ୍ୟାନ୍ୱୟନ ଏବଂ ଫଳପ୍ରଦତା ଉପରେ ବିସ୍ତୃତ ସମୀକ୍ଷା କରିଥିଲେ। ବିଶେଷକରି ପ୍ରତ୍ୟେକ ବିଭାଗ ପରସ୍କର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

0: ହଁ ଭାଇ କିଆରେ ଚାଲ ହଉ
1: ଖରା ପାଣି ପବନ ସବୁ ସମାଧାନ କରତେ ହଉ
0: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପ ସେଟ୍ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ୍ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି
0: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା ମେନ୍ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା
0: ତାହେଲେ ଯିବା ନା କି କହୁଛ
2: ଚାଲ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ହଁ ବୁଝିଲ ନା ପ୍ରଦ୍ୟୁମ୍ନ, ବର୍ତ୍ତମାନ ଦେଖୁଛ ଏମିତି ଗୋଟେ ପରିସ୍ଥିତି ସୃଷ୍ଟି ହେଇଯାଇଛି ଏଇ ଲଘୁଚାପ ଜନିତ ବର୍ଷା ଯୋଗୁଁ, କିଛି ଗୋଟେ ଲୋକମାନେ ଆମର ସ୍ଥିର କରିପାରୁନାହାନ୍ତି ଯେ କିଏ କାମଟା କରିବେ, ଯଦି କିଆଡ଼େ ଯିବାର ଥିବ ବି ଠିକ୍ରେ ଯାଇପାରୁନାହାନ୍ତି ଯେ ବର୍ଷାଟା ଛାଡ଼ୁ କହୁଛନ୍, ଚାଷବାସ କାମଟା ଆଗେଇଲା ବେଳକୁ ବେଶୀ ଖର୍ଚ୍ଚାନ୍ତ ବି ହେଇଯାଉଛନ୍। କାରଣ ଯେତେବେଳେ ଆମର କୃଷି ଶ୍ରମିକମାନଙ୍କୁ ଡାକିକିରି ଚାଷ କିଏ ରୁଆ କାମ ଯେଉଁଟା ବାକି ଅଛି କିଛି କରିବେ କି ଆଉ ଟିକେ କିସ କରିବେ ଚିନ୍ତା କରୁଛନ୍ତି, ସେତେବେଳକୁ ପଇସାପତ୍ରରେ ବି କଥା ପଡ଼ୁଛି, ଇଆଡ଼େ ଖର୍ଚ୍ଚ ବେଶୀ ହେଇଯାଉଛି, କାମ କମ୍ ହେଉଛି, ଏମିତି ଗୋଟେ ଦ୍ୱନ୍ଦ୍ୱରେ ଚାଲିଛି। ତାପରେ ବିଭିନ୍ନ ତଳି ଅଞ୍ଚଳରେ ଆମର ଯେଉଁ ପାଣି ପଶିଗଲାଣି ତାଙ୍କ ଘରମାନଙ୍କରେ ସବୁ, ଇଏ ଗୋଟେ ଆଉ ଗୋଟେ ସମସ୍ୟା। ପୁଣି ସରକାରୀ ଲୋକଙ୍କୁ ଡାକ, ତାଙ୍କୁ ମାନେ କେତେ କ୍ଷୟକ୍ଷତି ହେଇଛି ତାଙ୍କୁ ଜଣାଅ, ସେଇ ଅନୁସାରେ ସରକାରୀ ସାହାଯ୍ୟ ଆସିବ। ଏଇ ଯେଉଁ ପ୍ରତ୍ୟେକ ବର୍ଷ ଗୋଟେ ଚାଲିଛି, ଏଇଟା ଗୋଟେ ମନେ ମନେ ମାନେ ପ୍ରତ୍ୟେକ ଭାଇ ଭଉଣୀମାନଙ୍କୁ ଆମର ଦୁଃଖ ଦେଉଛି। କାରଣ କଥାରେ ଅଛି ଯେଉଁଟାକି ଓଡ଼ିଶାର ଚିର ସହଚର ହେଉଛି ବନ୍ୟା ବାତ୍ୟା ମରୁଡ଼ି, ଏଇରକମ ଚିନ୍ତାଧାରା କଲାବେଳକୁ ମାନେ ମନଟା କେମିତି ହେଇଯାଏ। ହଉ
0: ଅସଲ କଥା ହେଉଛି କି ସାର୍, ଯେହେତୁ ବର୍ଷା ଯୋଗୁଁ ଏସବୁ ହେଉଛି ଆମେ କହିଦେଉଛେ ଯେ ଲଘୁଚାପ ଜନିତ ବର୍ଷା, କିନ୍ତୁ ପ୍ରକୃତରେ ପ୍ରକୃତି ଯେଉଁ ବିଗିଡ଼ି ଯାଇଛି, ପ୍ରକୃତିର ଯେଉଁ ତାଣ୍ଡବ ଲୀଳା ଦେଖାଉଛି, ସେଗା ସବୁ ପାଇଁ ଆମର ମନୁଷ୍ୟ ସଭ୍ୟତା ହେଉଛି ଦାୟୀ। ଏବଂ ଆମେ ବେପରୁଆ ଭାବରେ ପ୍ରକୃତିକୁ ଯେଉଁ ଅପଚୟ କଲୁ, ପ୍ରକୃତିର ସବୁ କିଛି ଯାହା ଥିଲା ଯେଉଁ ଅବସ୍ଥାରେ ଥିଲା ଆମେ ସବୁ କିଛିରେ ପରିବର୍ତ୍ତନ ଆଣିଲୁ। ତାପରେ ବିଜ୍ଞାନର ଅଗ୍ରଗତି ଯୋଗୁଁ ଆମେ ବହୁତ ପ୍ରକାରର କାମରେ ଆଗେଇ ଯାଇଛୁ, ଆଉ ପ୍ରକୃତି ଉପରେ ଏତେ ନିର୍ଭର ମାନେ କିସ ଆମେ ଭାବିଲୁ ଯେ ବର୍ଷା ନହେଲେ ଆମର ଗୋଟେ କିଛି ବିକଳ୍ପ ଅଛି, ଆମେ ଏଟା କରିଦେବା, ବର୍ଷା ହେଲେ ମଧ୍ୟ କରିଦେବା, କିନ୍ତୁ ପ୍ରକୃତରେ ପ୍ରକୃତିକୁ କେହି ଚ୍ୟାଲେଞ୍ଜ କରିପାରିବ ନାହିଁ। ଏବଂ ପ୍ରକୃତି ଯେତେବେଳେ ତାର ରୂପ ଦେଖେଇବ ସେତେବେଳେ ଆମର ଖାଲି

ଚାଷୀଭାଇ ନୁହେଁ, ବ୍ୟବସାୟୀ ଭାଇମାନେ ହୁଅନ୍ତୁ ବା ଅନ୍ୟାନ୍ୟ ଚାକିରିଆ ମାନେ ହୁଅନ୍ତୁ, ଯିଏ ଯୋଉ ଯାହା କାମ କରୁନା କାହିଁକି, ସେଇ ଯୋଉ ପ୍ରକୃତି ଯେତେବେଳେ ଆମ ସାଙ୍ଗରେ ଦାଉ ସାଧିବ ସେତେବେଳେ ଆମେ କିଛି କରିପାରିବା ନାହିଁ। ଯେମିତି ତୁମେ କହିଲ ଯେ ଚାଷୀ ଭାଇମାନେ ଯୋଉ ଆମର କୁହନ୍ତି ଯେ ଆଗରୁ ଟିକେ ଫସଲ ଖସଡ଼ା କରିବେ, ପ୍ଲାନିଂ କରିବେ, ସେଇ ପ୍ଲାନିଂ ଅନୁସାରେ କାମ କରିବେ, ପ୍ଲାନିଂ କିନ୍ତୁ ଫସଲ ଫାଟି ଯାଉଛି। ପ୍ଲାନିଂ ଗୋଟେ ରକମ କରିଥିବ, ଦେଖିଲା ବେଳକୁ ପରିସ୍ଥିତି ଗୋଟେ ଅଲଗା ରକମ ହବ, ତେଣୁ ସେଥିରେ କି କରିବ। ତାପରେ ଏଇ ଯୋଉ ପାଣି ପଶିବା କଥା କହୁଛ, ଭାଇ କୌଣସି ଜାଗା ନାହିଁ ଆମେ ଘର କରତେ ଛାଡ଼ିନେ, ପ୍ରତ୍ୟେକ ଜାଗାରେ ଘର କରିଚାଲିଛେ, ଏବଂ ଜମିକୁ ଉଞ୍ଚା କରି କରି ଚାଲିଲେ, ମାଟିକୁ ବି ଉଞ୍ଚା କରି କରି ଚାଲିଲେ, ରାସ୍ତା ଆଉ ଯଦି ଆମେ କଂକ୍ରିଟ କରୁଥାଉ କି ଯାହା ବି ପକେଇଥାଉ କି ପିଚୁ କରିଛୁ ପିଚୁ ରାସ୍ତା, ତା ଉପରେ ଆଉ ଥରେ ପିଚୁ ଲେୟାର ଗୋଟେ ପକେଇଦେଲେ ବୁଝିପାରିଲଟା, ଆଉ ତାକୁ ଖୋଳିକି ଆଉ ଥରେ ସେଇ ଲେବୁଲରେ କରିବା ସେଟା କେହି କରୁନାହାନ୍ତି। କି ଲାଗି ଖର୍ଚ୍ଚ ଅଧିକା ହବ, ଆଉ ଖର୍ଚ୍ଚ କି ଲାଗି ଅଧିକା ହଉଛି ସେଟା ବି ଆମେ ଜାଣିଛେ। ସବୁ କତର ଦରଦାମ ବଢିଛି, ଆଉ ଯୋଉମାନେ କାମ କରିବେ ସେମାନେ ତ ପଇସା ନେବେ ନା, ତେଣୁ ଖର୍ଚ୍ଚକୁ କମେଇବା ଲାଗି ଆମେ ଯାହା ସବୁ ପନ୍ଥା ଅବଲମ୍ବନ କଲୁ ସବୁ ଗୁଡିକ ଆମର ସମସ୍ତଙ୍କ ପାଇଁ ସେଟା ଖରାପ। ଆଉ ବର୍ତ୍ତମାନ ଆମେ ଯଦି ଦେଖିବା ଆମ ବାରିପଦା କଥା, ଆମର ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା, ଏଠି 28ଟା ୱାର୍ଡ, 28ଟା ୱାର୍ଡର ରାସ୍ତାଘାଟ କଥା ଆମେ ଜାଣିଛେ। ନଦୀ ବି ଆମର 3ଟା ଛୋଟ ଛୋଟ ନଦୀ ଏବଂ ବଡ଼ ନଦୀ ହିସାବରେ ଚିପୁଅଟା ବୁଢ଼ାବଳଙ୍ଗ, ତ ପାଣିର ସ୍ରୋତ ଏଠି ବହୁ। ତା ସହିତ ଆମେ କିସ କଲେ ନା, ଘରର ସବୁ ଡ୍ରେନ୍କୁ ସେଇ ନଦୀ ଆଡ଼କୁ ମୁହେଇଲେ। ଏପଟେ କଣ ହେଇଛି, ବର୍ଷା ହେଲା ପରେ ମାଟି ଯୋଉ ପାଣି ଶୋଷିବା କଥା ସିଏ ଆଉ ନାହିଁ, ବହୁତ ଜାଗାରେ ଘର ହେଇଗଲା, ଆଉ ଯୋଉ ଜାଗା ରହିଲା ତାକୁ ଆମେ କଂକ୍ରିଟ କରିଦେଲେ, ନହେଲେ ପେଭିଂ ବ୍ରିକ୍ସ ପକେଇଦେଲେ, ନହେଲେ ପିଚୁ କରିଦେଲେ, ତେଣୁ ମାଟିକୁ ପାଣି ଗଲା କୋଉଠୁ, ଭିତରକୁ ତ ଯିବା ଦରକାର ନା, କିଛି ପାଣି ଯଦି ଭିତରକୁ ଯାଆନ୍ତା ତାହେଲେ ଆମ ପାଇଁ ସେଟା ସୁବିଧା ହୁଅନ୍ତା, ଏବଂ ଖରାପ ପାଣି ଯାହା ବି ହଉ ନା କାହିଁକି, ଦୂଷିତ ପାଣିକୁ ଭଲ କରିବାରେ ସେଇ ମାଟି ହିଁ ସାହାଯ୍ୟ କରେ। ମାଟି ପାଣିଟାକୁ ସଂଗ୍ରହ କଲା, ଭିତରକୁ ଗଲା, ଆମେ ତାପରେ କୂଅ ହଉ ବୋରୱେଲ ହଉ ତାପରେ ପାଣିକୁ ଉଠେଇଲେ, ଆମ ପିଇବା ପାଇଁ ବ୍ୟବହାର କଲେ, ଚାଷ ପାଇଁ ବ୍ୟବହାର କଲେ, ଏଇଗା ସବୁ ହଉଥିଲା। କିନ୍ତୁ ବର୍ତ୍ତମାନ ଆଉ ମାଟି ପାଣି ଯୋଉ ଚାର୍ଜ କରିବା କଥା ସେଟା ଆଉ ହେଇପାରୁନି, ସବୁ ପାଣି ତଳମୁହା ହେଇକି ଗଡୁଛି। ଟିକେ କିଛି ଭିତରକୁ ଗଲେ ସିନା, ହଁ ଆମେ କହୁ ଯେ ମାଟିର ଶସ୍ୟ ଯଦି ମେଣ୍ଟି ଯାଇଛି ତାହେଲେ ଆଉ ପାଣି ସିଏ ନବନି, ସେଟା ହଉଛି ସେଇଭଳିଆ ପରିସ୍ଥିତି ଏବେ ନାହିଁ। ଦେଖିବ କିଛି ଲୋକ ଅଛନ୍ତି ଯୋଉମାନଙ୍କୁ ଶିକ୍ଷା ଦୀକ୍ଷା ତାଙ୍କର ଯାହା ହଉ ନା କାହିଁକି, କିନ୍ତୁ ଟିକେ ମୁଣ୍ଡରେ ଅକଲ ବି ନାହିଁ ଯେ ଆମେ ଯଦି ପ୍ରକୃତିରୁ ଜନ୍ମ ହେଇଛେ, ଗଛ ଲତା ଜୀବଜନ୍ତୁ ମଣିଷ ପ୍ରାଣୀ ସମସ୍ତେ ମାଟି ଉପରେ ନିର୍ଭର କରେ, ସମସ୍ତେ ଆମେ ପ୍ରକୃତି ଉପରେ ନିର୍ଭର କରୁଛୁ, ଦେଇକି ପ୍ରକୃତିର ଯୋଉ ଅତ୍ୟାଚାର ଆମେ କରୁଛୁ ତାର ଫଳ କିଏ ପାଇବ, ଆମକୁ ପାଇବାକୁ ହବ। ସମସ୍ତେ କିସ କହୁଛନ୍, ଗଛ ମାଛ କାଟିଦିଅ ସବୁ, ଦେଇକି ସେଠି ପକେଇ ଦିଅ, ଇଟା ପକେଇ ଦିଅ, କିଛି ନହେଲେ ଟାଇଲ ପକେଇ ଦିଅ। ଆରେ ବାବୁ, ସବୁ ଯଦି ଟାଇଲ ପକେଇଦବା, କଂକ୍ରିଟ କରିଦବା, ପାଣି ଭିତରକୁ ଯିବ କେମିତି, ମାଟି ଭିତରକୁ ଯିବ କେମିତି? ମାଟି ସଜୀବ ତ ନିଶ୍ଚିତ, କିନ୍ତୁ ମାଟି ପାଣି ପାଇଲେ ଯାଇକି ସଜୀବ ହୁଏ, ସେଠି ଗଛ ଉଠେ, ଘାସ ଉଠେ, ଏବଂ ସେଇ ସବୁଜ ଜିନିଷ ଆମ ପାଇଁ ନିତ୍ୟାନ୍ତ ଦରକାର। ଜୀବଜନ୍ତୁଙ୍କର ଖାଇବା ପାଖରୁ ଆରମ୍ଭ କରିକି କୀଟପତଙ୍ଗଙ୍କର ରହିବା ପାଖରୁ ଆରମ୍ଭ କରି ସବୁ କିଛି ସେଇ ମାଟି ଉପରେ ନିର୍ଭର କରେ, କିନ୍ତୁ ଆମେ ମାଟି ପାଖରୁ ଦୂରେଇ ଦୂରେଇ ଯାଉଛେ। ଆମେ ଜାଣିଛୁ ଯେ ଆମ ଦେହ ମାଟିରେ ତିଆରି, ଏବଂ ଆମର ମୃତ୍ୟୁ ପରେ ପଞ୍ଚଭୂତରେ ତିଆରି ହେଇଥିବା ଆମ ଦେହ ସେଇ ମାଟିରେ ଲୀନ ହୁଏ, କିନ୍ତୁ ମାଟି ସହିତ ଆମର ସମ୍ପର୍କ ପୁରା ନୀଲ। ଏପଟେ ଦେଖୁଛୁ, ଦେଖ ବିଜ୍ଞାନ କହିଲା କିସ, ଆମେ ଇଲେକ୍ଟ୍ରି ନେବା ପାଇଁ ଆମେ ଗୋଟେ ଆର୍ଥିଂ କରୁଛେ, ସେଇ ଆର୍ଥର ସମ୍ପର୍କ ଆମର ନିବିଡ, କିନ୍ତୁ ଦେଖିଲା ବେଳକୁ ଆମ ଦେହରେ ଯୋଉ ପ୍ରକାରର ରହିଛି ଏନର୍ଜି, ଯଦି ଆମେ ତାକୁ ଇଲେକ୍ଟ୍ରିକ ଏନର୍ଜି ସାଙ୍ଗରେ କମ୍ପେୟାର କରିବା ବା ତୁଳନା କରିବା, ତାହେଲେ ଆମ ଦେହ କିଛି ନହେଲେ ଦିନରେ ଅଧଘଣ୍ଟେ କି ଘଣ୍ଟେ ମାଟି ସାଙ୍ଗରେ ସମ୍ପୂର୍ଣ୍ଣ ଭାବରେ ମାନେ କିସ ସମ୍ପର୍କ ରହିବା ଉଚିତ, ଅର୍ଥାତ୍ ଛୁଇଁକି ରହିବା ଉଚିତ, ଆମ ପାଦ ମାଟି ସାଙ୍ଗରେ ସମ୍ପର୍କ ରହିବ। ଆମେ ଘର ତିଆରି କରିଦେଲେ ଟାଇଲରେ, ନହେଲେ ପକାରେ, ତାହେଲେ ମାଟି ସାଙ୍ଗରେ ଆମର ସମ୍ପର୍କ ରହିଲାନି। ରାସ୍ତାରେ ଯଦି ଚାଲିଲେ ଆଇଦାର ଚପଲ, ନହେଲେ ଯାହା ହେଲେ ଗୋଟେ ପିନ୍ଧି ଦଉଛେ, ତାହେଲେ ଆମ ଦେହ ଖରାପ ହବନି କି? ମାଟି ଆମ ଦେହରୁ ଯଦି କିଛି ଖରାପ ଯାହା ବି ଅଛି ନା, ମାଟି ମା ଆମ ପାଖରୁ ରିସିଭ୍ କରି ନିଅନ୍ତା। ବିଜ୍ଞାନୀମାନେ ବି କହିଲେଣି ମାଟି ସାଙ୍ଗରେ ଆମର ସମ୍ପର୍କ ବହୁତ ନିବିଡ, ଏବଂ ସେଇଟା ହଉଛି ପ୍ରକୃତ ବିଜ୍ଞାନ, କିନ୍ତୁ ସେ ପ୍ରକୃତ ବିଜ୍ଞାନଠୁ ଆମେ ଦୂରକୁ ଚାଲି ଯାଉଛେ, ଏବଂ ଯେତେ ପ୍ରକାରର ଆମ ଜୀବନକୁ ବିଗିଡ଼ାଇଲେ, ପ୍ରକୃତିକୁ ବିଗିଡ଼ାଇଲେ, ଏବଂ ସମସ୍ତେ ଏକବାର ହାହାକାର ହେଲାଣି କହିବାକୁ ଗଲେ ଅବସ୍ଥା। ଯୋଉମାନେ ଚିନ୍ତାଶୀଳ ବ୍ୟକ୍ତି ସେମାନେ ଠିକ୍ ଚିନ୍ତା କରୁଥିବେ, ଦେଖୁଥିବେ, ଖର୍ଚ୍ଚ କରିବା ପାଇଁ ଖର୍ଚ୍ଚ କରାହଉଛି ବିଭିନ୍ନ ଜାଗାରେ, ବିଭିନ୍ନ ସଂସ୍ଥା କୁହ, ସଂଗଠନ କୁହ, ଅନୁଷ୍ଠାନ କୁହ, ସେଥିରେ ସବୁ ଏକମୁହା ହେଇକି ଆମେ ଭାବୁଛେ କିସ, ଯେ ଲୋକର ମୃତ୍ୟୁ ଦେଖିକି ଭାବୁଛେ ଜୀବନଟା କିଛି ନାହିଁ, ଚାଲିଗଲେ ଆମେ ତ ନେଇକି କିଛି ଯିବାନି ଯାହା, ତେଣୁ ଆମେ କିଛି ଖରାପ କାମ କରିବାନି, ଖାଲି କହିଲା ବେଳେ କହିଦଉଛେ, କିନ୍ତୁ ଦେଖିଲା ବେଳକୁ ଆମେ ଭୁଲି ଯାଉଛେ ଯେ ଆମର ଗୋଟେ ମାନେ କହିବାକୁ ଗଲେ ନିଶ୍ଚୟ ମୃତ୍ୟୁ ଅଛି, ଏବଂ କୋଉ ଦିନରେ ଅଛି ଆମେ କହିପାରିବାନି ସିନା, କିନ୍ତୁ ମୃତ୍ୟୁ ତ ସିଓର, କିନ୍ତୁ ଆମେ ପୁରା ସ୍ୱାର୍ଥପର ହେଇକି ଯେତେ ପ୍ରକାର ଯାହା ଅନ୍ୟାୟ କରିବା କଥା, ଏଇ ଅନ୍ୟାୟ ଦେଖୁନ, ଆମେ ଯଦି କହନ୍ତି ଯେ ଏଇ ଯୋଉ କରପ୍ସନ୍ କଥା, ଆମେ ଯଦି ଭୁଲ କାମଟା ବି କଲେ ଦେଟ୍ ଇଜ୍ ଅଲସୋ କରପ୍ସନ୍, ଆମେ ନେଚର

ଏକ୍ସପ୍ଲୋଇଟ୍ କରିବା, ପ୍ରକୃତିକୁ ଯଦି ଆମେ ନିଜ ଇଚ୍ଛାରେ ଆୟତ୍ତକୁ ଆଣିତେ ଚେଷ୍ଟା କରିବା, ତାହେଲେ ସେଟା ଦ୍ୟାଟ୍ ଇଜ୍ ଅଲ୍ସୋ ଏ କରପ୍ସନ୍, ଏବଂ ବହୁତ ବଡ଼ କରପ୍ସନ୍, ଖାଲି ଆମ ପାଇଁ ନୁହେଁ। ଆମେ ଯଦି ଚାଷ କଥା କହୁ ଏବଂ ଚାଷ ସହିତ ସମ୍ପର୍କ ଥିବା ଯେତେ ଗୁଡ଼ାକ ରହିଛି, ସବୁ କଥାରେ ରହିଛି ଆମ ପ୍ରକୃତି। ଚାଷ ସହିତ ଆମର ବାସ, ଘର ଯଦି ଆମେ କରିବା, ଘର ସହିତ ବି ଆମେ ସମ୍ପର୍କ ରଖିଛୁ ସେଇ ପ୍ରକୃତିକୁ, ରାସ୍ତାଘାଟ ସବୁ କିଛି ସେଇ ପ୍ରକୃତି। ଆମେ ପ୍ରକୃତିକୁ ଯଦି ଅଣଦେଖା କରିବା, ଅଣଦେଖା ହେଇଛି ବର୍ତ୍ତମାନ ସୁଦ୍ଧା। ଆମେ ଅଧିକା ଜ୍ଞାନ ଅର୍ଜନ କରିବା ଆଳରେ ହଉ, ବା ସଭ୍ୟତା ଆଳରେ ହଉ, ବା ଅଗ୍ରଗତି କରିବା ଆଳରେ ହଉ, ଆମେ ବହୁତ ପ୍ରକାରର ପ୍ରକୃତିକୁ ଅଣଦେଖା କରିଛୁ ଏବଂ ପ୍ରକୃତିକୁ ନିଜ ଇଚ୍ଛା ମୁତାବକ ଆମେ କାମ କରୁଛୁ ପ୍ରକୃତିର, ଯାହାଫଳରେ ବର୍ତ୍ତମାନ ଆମକୁ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏବଂ ଏହି ଅସୁବିଧା ଆଜି ନୁହେଁ, ୟା ପରେ ବଢି ବଢି ଚାଲିବ। କେବଳ ବର୍ଷା ନୁହେଁ, ପବନ

0: ନୁହେଁ, ୟା ପରେ ବଢି ବଢି ଚାଲିବ। କେବଳ ବର୍ଷା ନୁହେଁ, ପବନ ନୁହେଁ, ଭୂମିକମ୍ପ ନୁହେଁ, ବିଭିନ୍ନ ପ୍ରକାରର ଯେତେ ସବୁ ପ୍ରକୃତିର ରହିଛି ତାଣ୍ଡବଳିଲା ସେ ଦେଖାଇବେ, ଏବଂ ଦେଖାଇବାଟା ମଧ୍ୟ ମାନେ କ'ଣ ବିସ୍ମୟ ଜିନିଷ ନୁହେଁ। ତେଣୁ ବର୍ତ୍ତମାନ ଆମେ ନିଶ୍ଚୟ ଟିକେ ଆତ୍ମସମୀକ୍ଷା କରିବା ଯେ ଆମ ବାପା ଜେଜେବାପା ମାନେ ଯାହା କରିଥିଲେ କରିଥିଲେ, କିନ୍ତୁ ଆମେ ଯେତେ ଜଣ ବଞ୍ଚିଛେ ଜୀବନ ତ କ୍ଷଣ ସ୍ଥାୟୀ,
1: ତେଣୁ ଏ ନିଶ୍ୱାସକୁ ବିଶ୍ୱାସ ନାହିଁ। ତେଣୁ ଆମେ ସେଇ ଯେଉଁ ଆଦ୍ୟ ଶକ୍ତି ବା ମୂଳ ଶକ୍ତି ଯେଉଁ ରହିଛି ସେଇ ଶକ୍ତିକୁ ଡାକିବା, ଅର୍ଥାତ୍ ଭଗବାନଙ୍କୁ ଡାକିବା। ଗୋଟେ ଆସ ଆଗେ ଭଜନ ଶୁଣିବା, ତାପରେ କଥାକୁ ଆଗେଇବା ଆଉ।
0: ହଉ।

ଭଜନ ତ ଶୁଣିଲେ ଭାଇ, ଆଉ ସେଦିନ ଆମେ ଆମର ତ ଶ୍ରୋତା ବନ୍ଧୁମାନେ ଜାଣିଛନ୍ତି ଯେ ବାରିପଦା ଆକାଶବାଣୀର 7 ଦିନ ଭିତରୁ ବର୍ତ୍ତମାନ ଆମର 3 ଦିନ ମାତ୍ର ଚାଷବାସର କାର୍ଯ୍ୟକ୍ରମ ଏଇଠିକା ପ୍ରୋଗ୍ରାମ ବା ବାରିପଦା ଆକାଶବାଣୀର କାର୍ଯ୍ୟକ୍ରମକୁ ଆପଣ ଶୁଣିପାରିବେ, ବାକି 4 ଦିନ ଆପଣ କଟକରୁ ଶୁଣିବେ, ଆଉ ଶୁଣିବା ଆରମ୍ଭ ହେଇଗଲାଣି। ତେଣୁ ଆମେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଠିକ୍ ଭାବରେ ଚଳେଇବା ବଡ଼ କଷ୍ଟକର ହେଲାଣି ବର୍ତ୍ତମାନ। ତେବେ ଆମର ଯେଉଁ ଡାଏଲ ଆଉଟରେ ଆମେ ଚିଠିପତ୍ର କାର୍ଯ୍ୟକ୍ରମ ଆଲୋଚନା କରୁ, ଆଜି ବି ସେମିତି ଅନେକ କଥା ଉତ୍ଥାପନ କରିବାର ଇଚ୍ଛା ଅଛି। ତେବେ ଜଣେ ଶ୍ରୋତା ବନ୍ଧୁ ଲେଖିଲେ, ବାଇନ ଭାଇ ସେଦିନ ଆସିଥିଲେ ଆମ କାର୍ଯ୍ୟକ୍ରମକୁ, ଆଉ ଅନେକ କଥା ଆମେ ଆଲୋଚନା କଲୁ। ସେ ଜଣେ ବୟୋଜ୍ୟେଷ୍ଠ ଲୋକ ଏବଂ ସାମାଜିକ ଚିନ୍ତନ ତାଙ୍କର ରହିଛି ଏବଂ ସମାଜକୁ ଭଲ ପାଇବା ଭଳିଆ ତାଙ୍କର ପ୍ରକୃତି ମଧ୍ୟ ଆମେ ନିଜେ ଦେଖିଛୁ। ପ୍ରତାପପୁରରେ ଘର, ଅନେକ ସମୟରେ ସେ ଚିନ୍ତା କରନ୍ତି କେମିତି ସମାଜ ବଞ୍ଚି ରହୁ, ଆମ ପରିବାର ଭଳିଆ ଯୋଉ ଆମର ସୂକ୍ଷ୍ମ ସମାଜ, ସେ ସୂକ୍ଷ୍ମ ସମାଜରେ ପୁଅ ଝିଅ ଆଉ ଭାଇ ଭଉଣୀ ପୁଅ ବୋହୂ ସମସ୍ତେ ଯେମିତି ରହିବା କଥା ସେମିତି ରୁହନ୍ତୁ। ଆମେ ଯଦି ସେଟାକୁ କହୁ ତାହେଲେ ସୋସିଓଲୋଜିକାଲି ମଧ୍ୟ ତାଙ୍କର ବହୁତ ଚିନ୍ତାଧାରା ବହୁତ ଉନ୍ନତ। ସେଦିନ କଥାବାର୍ତ୍ତା ହଉ, ଅନେକ କଥା ଆଲୋଚନା କଲେ ଏବଂ ଆଲୋଚନାକୁ ଆମେ ଗୋଟିଏ କାର୍ଯ୍ୟକ୍ରମରେ ମାନେ ରଖିବା ସମ୍ଭବପର ହେଲା ନାହିଁ। ତେଣୁ ଆମେ କହିଥିଲୁ ଯେ ଆପଣ ଦରକାର ପଡ଼ିଲେ ଆପଣ ଚିଠିରେ ମଧ୍ୟ ସେ କଥା ଲେଖିଥାନ୍ତୁ, ଆମେ କାର୍ଯ୍ୟକ୍ରମରେ ଡାଏଲଗ୍ ନ ହଉ ଆମେ ସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ଆପଣଙ୍କୁ ସାମିଲ କରିପାରିବା। ଆପଣଙ୍କ ଆଲୋଚନାକୁ ଆପଣଙ୍କ ଯେଉଁ ବିଷୟକୁ ଆପଣ ଫୋକସ୍ କରୁଛନ୍ତି ସେ ବିଷୟକୁ ଆମେ ଉତ୍ଥାପନ କରିବା। ତ ସେଇ ଭିତରେ ସେ ଗୋଟେ ଲେଖିଛନ୍ତି ଯେ ଆମ ବାରିପଦା ଆକାଶବାଣୀରେ ଆମର ସର୍ବମଙ୍ଗଳ ପାଇଁ ସର୍ବଦା ଚେଷ୍ଟିତ, ଆମେ କିପରି ଚାଷ କରିପାରିବା, ଭଲ ଖାଇପାରିବା, ସମସ୍ତଙ୍କର ଦେହ କିପରି ଭଲ ରହିବ, ରୋଗରେ ପଡ଼ିବାରୁ କିପରି ବଞ୍ଚିତ ରହିବା ଏବଂ ଶାନ୍ତିରେ ଜୀବନ କାଳ କଟିବ, ଶାନ୍ତିରେ କଟେଇ ଆସିବା ଆମେ ସମସ୍ତେ, ଆମର ଝିଅ ପୁଅଙ୍କୁ ଭଲ ଶିକ୍ଷା ଦେବା, ତାଙ୍କୁ ଠିକ୍ ଭାବରେ ମଣିଷ ଭଳି ମଣିଷ ଗଢ଼ିବା, ପିତାମାତାଙ୍କର ସୁକଲ୍ୟାଣ ପିଲାମାନେ ସୁଖ ସୁଖୀ ହୁଅନ୍ତି, ଅଭ୍ୟାସ ଗୁଣେ ଶିଶୁ ଯଥା ଶିଖଇ କ୍ରମେ ନୀତି କଥା, ନୀତି ଅନୀତି କୁ ଭାଷା ସୁଭାଷା ଏସବୁ କଥାର ବ୍ୟବହାର ମଧ୍ୟ ଆମେ ଜାଣିବା କଥା, ନିତ୍ୟକର୍ମ ମଧ୍ୟ ପିଲାଙ୍କୁ ଠିକ୍ ଭାବରେ ଶିଖେଇବା କଥା। ଚାଷରେ ଯେପରି ଛୋଟ ଗଛଟିର ହେପାଜତ ଠିକ୍ ନ ରହିଲେ ଭଲ ଫଳ ଦେଇପାରେ ନାହିଁ, ପିତାମାତା ଆଶା କରିବା ଦରକାର ଯେପରି ଜଣେ ସୁଯୋଗ୍ୟ ସନ୍ତାନ ଦେଶରେ ଉଚ୍ଚକୋଟୀର ନାଗରିକ ଭାବରେ ଯୋଗ୍ୟ ସନ୍ତାନ ଭାବରେ ପରିଣତ ହେବେ, ସମସ୍ତଙ୍କର ଆଶୀର୍ବାଦ ରହିବ ଏବଂ ଅନ୍ୟ ପିଲାଠାରୁ ମଧ୍ୟ ଯେଉଁ କଥା ଆମେ ଆମ ପିଲାମାନଙ୍କୁ ନ ଶିଖେଇ ପାରିଲୁ ଅନ୍ୟ ପିଲା ଠୁ ମଧ୍ୟ ଅନୁକରଣ କରିକି ଶିଖିପାରିବେ ପିଲାମାନେ। ଭଲ ପିଲାଙ୍କ ସାଙ୍ଗ ହେଲେ ଭଲ ଶିକ୍ଷା ପାଇପାରିବେ, ମନ୍ଦ ପ୍ରକୃତି ସାଙ୍ଗକୁ ଛାଡ଼ିଲେ ଯାଇକି ଭଗବାନଙ୍କର ଆଶୀର୍ବାଦ ପାଇପାରିବେ ଏବଂ ପ୍ରଥମ ଗୁରୁ ହେଉଛନ୍ତି ଆମର ମା, ସେ ଯେମିତି ଗଢ଼ିବେ ଶିକ୍ଷା ଦେବେ ଯେପରି ଭାବରେ ଚିନ୍ତାଧାରା ଦେବେ ସେଇଭଳି ଆମ ପିଲାମାନଙ୍କୁ ଶିକ୍ଷା ପାଇବେ ଆମ ପିଲାମାନେ। ଭଲ ମନ୍ଦ ବେଶୀ କମ୍ ଏସବୁ କଥା ମଧ୍ୟ ସେମାନେ ଜାଣିବା ଦରକାର ଏବଂ କିଛି ନହେଲେ ଖରାପ ବା ମନ୍ଦକୁ ବର୍ଜନ କରିବା ନିହାତି ଦରକାର ଗୋଟେ କଥାରେ ଲେଖିଲେ। ଆଉ ଗୋଟେ କଥା ଲେଖୁଛନ୍ତି ଯେ ତିନିଟା କୂଳରେ ସମସ୍ତଙ୍କର ଜନ୍ମ ନକ୍ଷତ୍ର ଅଲଗା, ଗୋଟେ ଦେବକୂଳ ଗୋଟେ ମାନବକୂଳ ଗୋଟେ ଅସୁରକୂଳ, ଦେବଗଣ ମାନବଗଣ ଅସୁରଗଣ, କଳିଯୁଗ ତିନିପାଦ, ସତ୍ୟ ଅଛି ଏକପାଦ, 100କୁ 4 ଭାଗ କଲେ 3 ଭାଗ ହେଲା ପାପ ଏବଂ ପାପର ହେଲା 75.25 ହେଉଛି ସତ୍ୟ, 25ରୁ 15 ହେଉଛନ୍ତି ଏପଟ ସେପଟ, 10 ଅଛନ୍ତି ସତ୍ୟରେ ଲୋଭ ମୋହରେ ମାୟାରେ ଚଳପ୍ରଚଳ, ମନକୁ ଯେତେ ହେଲେ ଅଣ୍ଟୁ ନାହିଁ, ଆହୁରି କେମିତି ଅଧିକରୁ ଅଧିକ ହେବ, କଳେ ବଳେ କୌଶଳ ନହେଲେ ମହାପ୍ରସାଦର ବଳେ, କୃତ୍ରିମ ବୁଦ୍ଧିକର ଛନ୍ଦ କପଟର ଭାବ କର ଏବଂ ସେଇଟା ପ୍ରୟୋଗ କରି ଫାଇଦା ହାସଲ ପାଇଁ ଚେଷ୍ଟା କର, ଏମାନଙ୍କର ପରଜନ୍ମ ହିଂସ୍ର ଜନ୍ତୁ ଜଙ୍ଗଲରେ ରହିବା ଭଳି, ଅସୁରଙ୍କ ମେଳରେ ରହି ଜନ୍ମ ଜନ୍ମାନ୍ତର କଟେଇବେ, ଭଗବାନ ଦିନେ ଗୋଟେ ହାଟକୁ ଗଲେ ଦିବ୍ୟ ଚକ୍ଷୁରେ ଦେଖିଲେ ହାଟ ସାରା ଖାଲି ବାଘ ଭାଲୁ କୁକୁର ଠେକୁଆ ଶିଆଳ ଖାଲି ସବୁ ଖାଲି ପଶୁପକ୍ଷୀ, ଗୋଟେ ଗଛ ମୂଳରେ ଜଣେ ମଣିଷ ଠିଆ ହେଇଛି, ତା ପାଖକୁ ଯାଇ କହିଲେ ବାବୁରେ ମୁଁ ଆଜି କିଛି ଖାଇନି, ମୋତେ କିଛି ହେଲେ କିଛି ଟିକେ ଦେଲେ ମୁଁ ଖାଆନ୍ତି, ସେ କହିଲେ ହାଟରେ ଏତେ ଲୋକ ଅଛନ୍ତି ତାଙ୍କୁ ନବାଗି ମୋତେ କ'ଣ ପାଇଁ ମାଗୁଛ, ମୁଁ କିସ ଦେବି, 1 ପଇସା ଦେଲେ ତାଙ୍କୁ, ଦିବ୍ୟ ଚକ୍ଷୁ ଦେଇ ଦେଖେଇଲେ ସେ ଦେଖିଲା ଖାଲି ପକ୍ଷୀ ଭର୍ତ୍ତି। ବାଇନ ଭାଇ କହିବା କଥା ହେଉଛି ଗୋଟେ ଚିନ୍ତାଧାରା ବା ଆମେ ଗୋଟିଏ ଦୃଶ୍ୟକୁ ଦେଖିସାରିଲା ପରେ ସମସ୍ତଙ୍କର ଚିନ୍ତା ବା ସମସ୍ତଙ୍କର ଭାବନା ଏକ ନଥାଏ, ଯେଉଁଟାକି ଯେଉଁମାନେ ପଢ଼ୁଛନ୍ତି ମ୍ୟାନେଜମେଣ୍ଟରେ ପରସେପ୍ସନ ବୋଲି ତାକୁ କୁହାହଉଛି, ସମସ୍ତଙ୍କର ଭାବିବା ଶକ୍ତି ସମାନ ନୁହେଁ, ସମସ୍ତଙ୍କର ଯେଉଁ ଗୋଟେ ଚିହ୍ନିବାର ମଧ୍ୟ ଶକ୍ତି ସମାନ ନୁହେଁ, ଯେତେଟା ମନ ସେତେ ପ୍ରକାର, ଆମେ କହୁ 5 ମନ 25 ପ୍ରକୃତି, ଠିକ୍ ସେମିତି ମଣିଷର ଚିନ୍ତା କରିବାର ଶକ୍ତି ମଧ୍ୟ ବହୁତ ଅଲଗା ଅଲଗା, ବହୁତ କଥାକୁ ନେଇକି ସେଟା ଆସେ, ଯେମିତି ଆମେ କହିପାରୁ ଆମର ବିଭିନ୍ନ ଧର୍ମକୁ ନେଇକି ଚିନ୍ତା।

ଅଲଗା, ବିଭିନ୍ନ ଜାତିକୁ ନେଇକି ଚିନ୍ତାଧାରା ଅଲଗା, ବିଭିନ୍ନ ବିଶ୍ୱାସକୁ ନେଇକି ଚିନ୍ତାଧାରା ଅଲଗା। ସିଏ ରହି ଆସିଛି, କେବେ ହୁଏତ ସଂସାରରୁ ଲୀନ ହେଇଯାଇପାରେ, ସିଏ ଅଲଗା କଥା। କିନ୍ତୁ ପ୍ରକୃତରେ ଦେଖନ୍ତୁ, ନ୍ୟାୟ ଅନ୍ୟାୟର କଥା ଯଦି ଆମେ କହିବା, ତାହେଲେ ଆମ ସୋସାଇଟିରେ, ଆମ ମୟୂରଭଞ୍ଜ କଥାକୁ ଆମେ ଯଦି ଦେଖିବା, ତାହେଲେ ମୟୂରଭଞ୍ଜରେ ସେମିତି ଗୁଡ଼ାଏ ନୂଆ କଥା ପରିବର୍ତ୍ତନ ହେଇନି। ଆମ ମୟୂରଭଞ୍ଜର ରାଜତନ୍ତ୍ରରେ ଯାହା ସବୁ କଥା ଥିଲା, ଏବେ ନୂଆ କଥା କିଛି ଆସିଛି, ସିଏ କିନ୍ତୁ ବହୁତ କମ। ଯେମିତି ଆମେ ଦେଖିବା ଜଳସେଚନ ସୁବିଧା କଥା, ରାଜା ମହାରାଜା କରିଥିଲେ ଜଳସେଚନ ସୁବିଧା କଥା, ଆମେ ଦୁଇ ଚାରିଟା ପ୍ରୋଜେକ୍ଟ ବଢ଼େଇଛୁ କିଛିଟା, କିନ୍ତୁ ସେମିତି ନୁହେଁ ଯେ ଆଖିଦୃଶିଆ ଭାବରେ ବଢ଼ିଯାଇଛି। ପ୍ରତ୍ନତତ୍ତ୍ୱ ବିଭାଗ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ପାଖରୁ ଆରମ୍ଭ କରିକି ଆମର ମହାରାଜା କରିଥିଲେ, ମୟୂରଭଞ୍ଜର ମହାରାଜା ପ୍ରତ୍ନତତ୍ତ୍ୱ ବିଭାଗ ଆମର ଥିଲା, ଏବଂ କାଳକ୍ରମେ ସେଇ ଆମ ମୟୂରଭଞ୍ଜରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗର ଯିଏ ଥିଲେ ଦେଖାଶୁଣା କରୁଥିଲେ, ସିଏ ଭାରତ ସରକାରଙ୍କର ଦେଖାଶୁଣା କଲେ। ଠିକ୍ ସେମିତି ଶିକ୍ଷାରେ ମଧ୍ୟ ସେଇଆ। ଆଜି ଯଦି ଆମେ ମେଡିକାଲ କଲେଜ କଥା କହିବା, ଆମେ ଆଲୋଚନା କରୁଥିଲୁ ସେଦିନ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକରୁ ହୁଏ ଆମ ମୟୂରଭଞ୍ଜ ମହାରାଜାଙ୍କର। ଆମର ଏଠି ଟ୍ରେଜେରୀ ଥିଲା, ପ୍ରେସ୍ ଥିଲା, ବ୍ୟାଙ୍କ ଥିଲା, ଷ୍ଟେଟ ବ୍ୟାଙ୍କର ପୁରୁଣା ନାମ ହେଉଛି ଏମ୍ପେରିଆଲ ବ୍ୟାଙ୍କ। ଏପରିକି ଆଇନ ବିଭାଗ ମଧ୍ୟ ଥିଲା, ଶିକ୍ଷା ବିଭାଗ ଥିଲା, ପୋଲିସ ବିଭାଗ ଥିଲା, ସବୁ

0: ତେବେ ଆଜିକାର ସମୟ ଅବଧି ସରିଲାଣି ଶ୍ରୋତା ବନ୍ଧୁ ଚାଷୀ ଭାଇମାନେ, ଆଜିକାର କାର୍ଯ୍ୟକ୍ରମ ସରିବା ପୂର୍ବରୁ ପୁଣି ଆପଣଙ୍କୁ ଆବେଦନ କରିବା ଆମ ଆଲୋଚନାକୁ ଆଉ ଟିକେ ସୁଗଠିତ କରିବା ପାଇଁ, ଆମର ଉପସ୍ଥାପନକୁ ଆଉ ଟିକେ ବଳଶାଳୀ କରିବା ପାଇଁ ଆପଣଙ୍କର ଚିନ୍ତାଧାରା ଆମ ପାଖରେ ନିହାତି ପହଞ୍ଚିବା ଦରକାର। ଆଉ ପହଞ୍ଚିବା ପାଇଁ ମାଧ୍ୟମ ହେଉଛି ଚିଠି। ଚିଠି ଲେଖିବା ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7570002, ଜିଲ୍ଲା ମୟୂରଭଞ୍ଜ।
1: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖିବା। ନମସ୍କାର।

ଶେଷ ହେଲା ମଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ କ୍ରିମିନାଲ କଥାଚିତ୍ରରୁ, କଣ୍ଠଶିଳ୍ପୀ ପାମେଲା ଜେନ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଆକାଶେ କି ରଙ୍ଗ ଲାଗିଲା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଉଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା।

ହିରୋ କଥା ଚିତ୍ରାର ଗୀତଟିଏ ଶୁଣିଲେ। ଶିଳ୍ପୀ ଥିଲେ ସୌରେନ ଭଟ୍ଟ। ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ ଉଦିତ ନାରାୟଣ ଓ ନିବେଦିତାଙ୍କ ଦୈତକଣ୍ଠରେ ଆକାଶେ କି ରଙ୍ଗ ଲାଗିଲା କଥାଚିତ୍ରର ଏହି ଗୀତଟିଏ।

ଏଥର ଗୀତଟି ନେଇଛୁ ମାନିନୀ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୁଆଲ ଏବଂ କବିତା କ୍ରିଷ୍ଣମୂର୍ତ୍ତି। କଥାଚିତ୍ର ମାନିନୀ।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ସତ ମିଛ ଚଳଚ୍ଚିତ୍ରରୁ। କଣ୍ଠ ଦେଇଛନ୍ତି ଗୀତା ଦାସ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବାରିପଦା ଏଥର ସ୍ୱାସ୍ଥ୍ୟ ସମ୍ପଦ କାର୍ଯ୍ୟକ୍ରମରେ ଶୁଣନ୍ତୁ ଆସ୍ଥମା ଓ ତା'ର ପ୍ରତିକାର ସମ୍ପର୍କରେ ଡାକ୍ତର ସୁମିତ୍ରା ସରେନଙ୍କ ସହ ଏକ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଛନ୍ତି ସତ୍ୟବ୍ରତ ସାହୁ। କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଜେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।
0: ଆସନ୍ତୁ ଶ୍ରୋତାବନ୍ଧୁ, ଆଜମା ବା ଶ୍ୱାସରୋଗ ସମ୍ପର୍କରେ କିଛି କଥା ପଚାରି ବୁଝିବା।

0: ହଁ, ନିହାତି ଜୀବନ ପ୍ରତି ତ ବିପଦ ରହିବ ଯେତେବେଳେ କି ଆଜମା କିମ୍ବା ଶ୍ୱାସଟା ବହୁତ ବେଶୀ ମାତ୍ରାରେ ବଢ଼ିଯିବ। ସାଧାରଣ ଔଷଧ ଖାଇକି ବି ଯଦି କମୁନଥିବ ତାହେଲେ ସେତେବେଳେ ରୋଗୀକୁ ଆମର ଅମ୍ଳଜାନ କିମ୍ବା ଅକ୍ସିଜେନ ଯେଉଁଟା ଆମର ହସ୍ପିଟାଲରେ ତାକୁ ଦେବାକୁ ପଡ଼ୁଛି। ତା ସହିତ ଅନ୍ୟାନ୍ୟ ଇଞ୍ଜେକ୍ସନ୍ ସବୁ ଦେଇକି ତାଙ୍କୁ ଷ୍ଟିରଏଡ଼୍ ଇଞ୍ଜେକ୍ସନ୍ ସବୁ ଦେବାକୁ ପଡ଼ୁଛି। ତା ସହିତ କେତେଗୁଡ଼େ ବ୍ରଙ୍କୋ ଡାଇଲେଟର୍ ସବୁ ଇଞ୍ଜେକ୍ସନ୍ ଦେଇକି ତାକୁ ଷ୍ଟେବୁଲ୍ କରିବାକୁ ପଡ଼ୁଛି। ଯଦି ସେଇଥିରେ ବି ନ ହେଇପାରିଲା ଲାଷ୍ଟରେ ରେସ୍ପିରେଟରୀ ଡିଷ୍ଟ୍ରେସ୍ ରେସ୍ପିରେଟରୀ ଆରେଷ୍ଟ ହେଇକି ପେସେଣ୍ଟମାନଙ୍କର ସବୁ ଡେଥ୍ ହେଉଛି ଆଉ।
1: ତେଣୁ ଏଭଳିଆ ସିରିୟସ୍ ଅବସ୍ଥା ପହଞ୍ଚିଲେ ତାଙ୍କୁ ତୁରନ୍ତ ହସ୍ପିଟାଲ ଆଣିବା
0: ହସ୍ପିଟାଲ
1: ଦରକାର
0: ଆଣିବା ଦରକାର। ହଁ,
1: ଏବଂ ଚିକିତ୍ସା ମଧ୍ୟ ଯଥାଶୀଘ୍ର ହେବା ଦରକାର,
0: ଯଥାଶୀଘ୍ର ହେବା ଦରକାର।
1: ସେଇ କ୍ଷେତ୍ରରେ କେବଳ ଜୀବନ ପ୍ରତି ବିପଦ ଅଛି ଯଦି ଠିକ୍ ସମୟରେ ରୋଗୀଟି ଚିକିତ୍ସା ନ
0: ପାଇପାରିଲା।
1: ଖାଦ୍ୟ ସହିତ ରୋଗର କୌଣସି ସମ୍ପର୍କ ଅଛି ନା ଯେକୌଣସି ଖାଦ୍ୟ ଆଜମା ରୋଗୀ ଖାଇପାରିବ?
0: ଆଜମା ରୋଗୀ ତ ସବୁ ପ୍ରକାର ଖାଦ୍ୟ ଖାଇପାରନ୍ତିନି। ସେ ଆଜମା ରୋଗୀ ହିଁ ଠିକ୍ ସେ କହିପାରିବ କେଉଁ ଜିନିଷ ପ୍ରତି ତାର ଆଲର୍ଜିକ୍ ଅଛି। ସେମାନେ ଖାଉ ଖାଉ ସେମାନେ କହିବେ ଯେ ଏଇ ଜିନିଷଟା ଖାଇଲା ପରେ ମୋର ହଠାତ୍ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଛି, କିମ୍ବା ହଠାତ୍ କିନା କାଶ ହେଉଛି, କିମ୍ବା ଦେହରେ ଫଳି ଫଳି ଯାଉଛି। ଯଦି ଏଇସବୁ ଲକ୍ଷଣ ତାଙ୍କୁ ଦେଖାଯାଉଛି ତାହେଲେ ସେଇଭଳି ଖାଦ୍ୟ ସେମାନେ ଏଭଏଡ୍ କରିବା ଦରକାର। କୌଣସି ଆଲର୍ଜି ଜିନିଷ, କିଏ କିଏ କହନ୍ତି ନା ମୋର ବାଇଗଣ ଖାଇଲା ମାନେ ବେଶୀ କାଶ ହେଉଛି, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି, ଦେହ ହାତ କୁଣ୍ଡେଇ ହେଉଛି, ତ ତାକୁ ବାଇଗଣକୁ ପୁରା ବନ୍ଦ କରିଦେବା କଥା।
1: ନିଜେ ହିଁ
0: ଅବଜର୍ଭ କରିକି ସେଇ ଜିନିଷ ଗୁଡ଼ାକୁ ଏଭଏଡ୍ କରେ। କେତେ ଜଣ ଅଛନ୍ତି ମାଛ ଖାଇଲେ ବି କେତେ ଜଣଙ୍କର ହୁଏ ଯେ ନା ବେଶୀ ହେଁସଟା ବଢ଼ୁଛି, କିମ୍ବା ବେଶୀ ଥଣ୍ଡା କାଶ ହେଉଛି, କିମ୍ବା ଦେହରେ କ'ଣ କ'ଣ ସବୁ ଆଲର୍ଜିକ୍ ଭଳିଆ ବାହାରି ଯାଉଛି। ଏସବୁ ଦେଖିକି ସେମାନେ ନିଜେ ନିଜେ ହିଁ ଜାଣିପାରିଥାନ୍ତି ଯେ କେଉଁ ଜିନିଷଟା କାହାକୁ ସୁଟ୍ କରୁନି କି କେଉଁ ଜିନିଷଟା ଆଲର୍ଜିକ୍ ପାଇଁ ଏଇଟା ହଉଛି ବୋଲି। ଆମର ମେନଲି ଆଜମାର କାରଣ ହଉଛି ଆଲର୍ଜିକ୍।
1: ତ ଆପଣ ଯୋଉ କହିଲେ ଶ୍ୱାସ ସହିତ ଶୀତ ବା ଥଣ୍ଡାର ସମ୍ପର୍କ ରହୁଛି, ତେଣୁ ଥଣ୍ଡା ଜାତୀୟ ଖାଦ୍ୟ ଖାଇପାରିବେ
0: ନା? ଥଣ୍ଡା ଜାତୀୟ ଖାଦ୍ୟ ଖାଇଲା ମାନେ ତ ବେଶୀ ହବ,
1: ତେଣୁ ଫ୍ରିଜ୍ ଜିନିଷ ବା ଫଳ ଫଳ
0: ଏଗୁଡ଼ାକ ସବୁ
1: ଏଭଏଡ୍ କରିବା ଦରକାର। ତାହେଲେ ଜଣେ ସୁସ୍ଥ ରହିପାରିବ ବା ତାର ନିୟନ୍ତ୍ରଣରେ ରଖିପାରିବ,
0: ନିୟନ୍ତ୍ରଣରେ ରହିପାରିବ। ହଁ,
1: ଯଦି ଆଜମା ସହିତ ଅନ୍ୟ କୌଣସି ରୋଗ ଯେମିତିକି ମଧୁମେହ, ଉଚ୍ଚ ରକ୍ତଚାପ ଯଦି ଥାଏ ଆଜମା ସହିତ ଜଣେ ଲୋକର, ସେ କ୍ଷେତ୍ରରେ ବିପଦର ଆଶଙ୍କା ରହିଛି କି?
0: ସେଇ କ୍ଷେତ୍ରରେ ତ ଆହୁରି ବେଶୀ ବିପଦ ରହିଛି। ଯେତେବେଳେ କି ଆପଣଙ୍କର ଡାଇବେଟିସ୍ ରହୁଛି, କିମ୍ବା ବ୍ଲଡ୍ ପ୍ରେସର ମାନେ ମଧୁମେହ ରୋଗ ରହୁଛି, କିମ୍ବା ଉଚ୍ଚ ରକ୍ତଚାପ ରହୁଛି, ତା ସହିତ ଯଦି ବ୍ରଙ୍କିଆଲ ଆଜମା କିମ୍ବା COPD ରହିବ ତାହେଲେ ବହୁତ ପ୍ରକାର ଅସୁବିଧା ଦେଖାଯିବ। କାହିଁକି ନା ଏଇଟା ହଉଛି ସବୁଗୁଡ଼ାକ ମାନେ ଡାଇବେଟିସ୍ କିମ୍ବା ମଧୁମେହ ରୋଗ ରହିଲେ ମାନେ ପୁରା ଦେହର ସବୁ ସିଷ୍ଟମକୁ ସେ ଏଫେକ୍ଟ କରେ। ଖାଲି ଯେ ଶ୍ୱାସକୁ ଏଫେକ୍ଟ କରିବ ତା ନୁହଁ,
1: ଯେକୌଣସି
0: ରୋଗ ଉପରେ ତାର ପ୍ରଭାବ ରହିଛି। ତେଣୁ ଏକା ସହିତ ଯଦି 3 ରୋଗ ମିଶିଯିବ ତ ସେଇଟା ବହୁତ ସାଂଘାତିକ ମଣିଷ ପାଇଁ।
1: ତେଣୁ ମ୍ୟାଡାମ, କୋଉ ରୋଗ
2: ସ୍ୱାସ୍ଥ୍ୟ ସମ୍ପଦ କାର୍ଯ୍ୟକ୍ରମରେ ଶୁଣିଲେ ଆସ୍ମା ରୋଗ ଓ ତାର ପ୍ରତିକାର ସମ୍ପର୍କରେ ଡାକ୍ତର ସୁମିତ୍ରା ସରେନଙ୍କ ସହ ଏକ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଥିଲେ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଗୀତ ଅତୀତ କ୍ରମରେ ଶୁଣନ୍ତୁ ପୁରାତନ ହିନ୍ଦୀ କଥାଚିତ୍ର ମଞ୍ଜିଲ୍ର ଗୀତଟିଏ। କଣ୍ଠ ଦେଇଛନ୍ତି କିଶୋର କୁମାର।

ଲକ୍ଷ୍ୟ ଦିଅନ୍ତୁ ମୋର ସର୍ଜନୀୟ ମଣ୍ଡଳୀ, ପ୍ରଭୁ ରାମଚନ୍ଦ୍ର ବନବାସରୁ ଫେରି ଆସି ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହୋଇଛନ୍ତି। ଆସନ୍ତୁ ଶୁଣିବା ତାପରେ।

ଲକ୍ଷ୍ୟଦେବଙ୍କର ସର୍ଜନ ମଣ୍ଡଳୀ ଋଷି ମାନେ ଏହିପରି ଆଶୀର୍ବାଦ କରି ପ୍ରଭୁ ରାବଣକୁ ମାରିଥିବାର ପ୍ରଶଂସା କରନ୍ତେ। ଏହା ଶୁଣି ସୀତା ମା କହୁଛନ୍ତି, କହିଲେ ହେ ବ୍ରହ୍ମଣ୍ୟ ଆପଣ ମାନେ ହଉ ଏ ଦୟାର୍ଦ୍ଧ ଚିତେ

ମା କଣ କହିବାକୁ ଅଭୟ ମାଗନ୍ତେ ଓ ଋଷିମାନେ ହସି ହସି ଅଭୟ ପ୍ରଦାନ କଲେ। ଋଷିମାନେ କହିଲେ କହିବାକୁ ଅଛି କୁହନ୍ତୁ ମା, ଆମେ ତୁମ ମାନଙ୍କର କଥା ତୁମ କଥା ଶୁଣିବୁ। ଏଇ କଥା ଶୁଣି ସୀତା ମା କହୁଛନ୍ତି, ହେ ବ୍ରହ୍ମଣ୍ୟ ତୁମେ ପ୍ରଶଂସା କରି।

ପଣ୍ଡିତ ବିଷ୍ଣୁ ଦାସ କହି ଯାଇଛନ୍ତି ଦାନ ସାଗର ପରେ ଏକ ସ୍ୱାଦୁଦକ ସାଗରଟିଏ ଅଛି, ତାରି ମଧ୍ୟ ଭାଗରେ ଏକ ଦ୍ୱୀପ ଅଛି, ତାର ନାମ ହେଉଛି ପୁଷ୍କର। ପୁଣି ପଣ୍ଡିତେ କଣ କହିଲେ, କହିଲେ ସେଦିନ

ସେହି ପର୍ବତର ଚତୁଃପାର୍ଶ୍ୱରେ ବିଶ୍ୱକର୍ମାଙ୍କର ନିର୍ମିତ ଏକ ସୁରମ୍ୟ ଅଟାଳିଟିଏ ରହିଛି। ସେହି ଅଟାଳି ମଧ୍ୟରେ ହେଇଛି କଣ?

ପଣ୍ଡିତ ବର୍ଗେ ପ୍ରତାପୀ ସହସ୍ରାନନ ଆର ଆମକୁ ଯୁଦ୍ଧ ପାଇଁ ଆହ୍ୱାନ କରି କଲା କଣ? ଆକର୍ଷି ବାୟବ୍ୟ ବାଣ ଏକା ଥରେ ରାମ।

ଇଏ ଦୁଷଦୃଦଶାକୁ ଅବଲୋକନ କରି ସମସ୍ତ ଋଷି ମଣ୍ଡଳୀ ଯୁଦ୍ଧ କ୍ଷେତ୍ରରେ ପହଞ୍ଚି ମା ସୀତାଙ୍କୁ କହୁଛନ୍ତି, କହିଲେ କିକଲ

ଲକ୍ଷ୍ୟ ଆମର ପଣ୍ଡିତ ମା ସୀତା ଦେବୀ କୋପ ସଂହରଣ ମୂର୍ତ୍ତିକୁ ଧାରଣ କରି ସହସ୍ରନାନ ଉପରକୁ ଖଡ଼ଗ ଗୋଷ୍ଠୀ ଆରମ୍ଭ କଲେ। ତାପରେ ହେଲା କଣ ଚାହୁଁ।

ବିଜୟ ରାଘବ ବିଷୟବସ୍ତୁ ଉପରେ ଆଧାରିତ ଓଡ଼ିଶୀ କୀର୍ତ୍ତନ ଶୁଣିଲେ। ପରିବେଷଣ କଲେ ଶିଳ୍ପୀ କୈଳାସ ଚନ୍ଦ୍ର ବେହେରା ଏବଂ ସାଥୀ। ଆକାଶବାଣୀ ବାରିପଦା। ଏଥର ହିନ୍ଦୀ କଥାଚିତ୍ର ଅକେଲେ ହମ୍ ଅକେଲେ ତୁମ୍ ର କେତୋଟି ଗୀତ ଶୁଣନ୍ତୁ।

ଶୁଣିଲେ ହିନ୍ଦୀ କଥାଚିତ୍ର ଅକେଲେ ହମ୍ ଅକେଲେ ତୁମର କେତୋଟି ଗୀତ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ, ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଜ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।